ଆକାଶବାଣୀ ବାରିପଦା। ଆଜି ଶୁକ୍ରବାର 1948 ଶତାବ୍ଦ ଭାଦ୍ରବ 20 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 11 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଝୁମ୍କି ରଥ, କଣ୍ଠରେ ତାଙ୍କର ପୁରାତନ ଗୀତ ରଚନା।

0: ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜି ବନ୍ଦନାଳ କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା, ଝୁମ୍କି ରଥ, ରବୀନ୍ଦ୍ରନାଥ ମିଶ୍ର, ଏସ୍ ଜାନକୀ ଏବଂ ଡକ୍ଟର ସୁଧା ମିଶ୍ର। ଆକାଶବାଣୀ ବାରିପଦା
1: ଆମର ଅନୁଚିନ୍ତା ନିବେଦନ କରିଛନ୍ତି ଭୀମସେନ ଦାସ।

ପରମାତ୍ମା ଜୀବାତ୍ମାକୁ ନିଜ ଆଡ଼କୁ ଆକର୍ଷଣ କରନ୍ତି। ଉଭୟ ଅଭିନ୍ନ ହୋଇଥିବାରୁ ଏହି ଧରଣର ସମ୍ବନ୍ଧ ସେମାନଙ୍କ ମଧ୍ୟରେ ରହିବା ସ୍ୱାଭାବିକ। ଜୀବାତ୍ମା ଲୁହା ଓ ପରମାତ୍ମା ଚୁମ୍ବକ ପରି, ଲୁହା ଚୁମ୍ବକ ଆଡ଼କୁ ଆକର୍ଷିତ ହୁଏ। ମାତ୍ର ଲୁହାରେ ଯଦି କଳଙ୍କି ଲାଗିଯାଏ ଓ ତା ଉପରେ ଧୂଳିର ଆସ୍ତରଣ ଢାଙ୍କି ହୋଇଥାଏ, ତେବେ ସେ ଲୁହାଖଣ୍ଡିକ ଚୁମ୍ବକ ଆଡ଼କୁ ଆକର୍ଷିତ ହେବ ନାହିଁ। ଚୁମ୍ବକ ଆଡ଼କୁ ଆକର୍ଷଣ ହେବା ନିମିତ୍ତ ଲୁହାରୁ କଳଙ୍କି ଛଡ଼ାଇ ପ୍ରତିବନ୍ଧକ ଦୂର କରିବାକୁ ପଡ଼ିବ। ସେହିପରି ଜୀବାତ୍ମା ମଧ୍ୟରେ ରାଗ, ଦ୍ୱେଷ ଓ ଈର୍ଷା ଆଦି ମଳିନତା ଜମିଗଲେ ସେ ପରମାତ୍ମା ଆଡ଼କୁ ଆକର୍ଷିତ ହେବ ନାହିଁ। ପରମାତ୍ମା ଆଡ଼କୁ ଆକର୍ଷିତ ହେବା ନିମିତ୍ତ ଏହି ମଳିନତାକୁ ହଟାଇବାକୁ ପଡ଼ିବ। ଏହି ନିର୍ମଳୀକରଣ କାର୍ଯ୍ୟକୁ ହିଁ ସାଧନା କୁହାଯାଏ। ଏଥିପାଇଁ ଉପଯୁକ୍ତ କର୍ମ କରିବାର ଆବଶ୍ୟକତା ରହିଛି। ଜଣେ ମହାପୁରୁଷଙ୍କ ମତରେ କର୍ମ ଏକ ଦିଗରେ ରକ୍ଷା କରିପାରେ ଓ ଅନ୍ୟ ଦିଗରେ ବିନାଶ ମଧ୍ୟ କରିପାରେ। ଏହା ବିଲେଇର କାମୁଡ଼ା ସହ ତୁଳନୀୟ। ବିଲେଇ ଏକ ପକ୍ଷରେ ତା ଛୁଆକୁ ଦାନ୍ତରେ କାମୁଡ଼ି ସୁରକ୍ଷିତ ସ୍ଥାନକୁ ନେଇଯାଏ, ଅନ୍ୟପକ୍ଷରେ ସେହି ବିରାଡ଼ି ମୂଷାକୁ ଦାନ୍ତରେ କାମୁଡ଼ି ମାରିପକାଏ ଓ ଖାଇଦିଏ। ତେଣୁ ବିରାଡ଼ି ଛୁଆ ହେଲେ କର୍ମ ନିଜକୁ ସ୍ନେହଶୀଳ ମା ପରି ରକ୍ଷା କରିବ, ମାତ୍ର ମୂଷା ହେଲେ କର୍ମ ନିଜକୁ ବିନାଶ କରିବ। ତେଣୁ ସର୍ବଦା ସତ୍କର୍ମ କରିବା ନିମିତ୍ତ ସାଧନା କରିବାକୁ ପଡ଼ିବ। ସାଧନାରେ ଆଗେଇଲା ବେଳେ ଉଭୟ ଦୁଃଖ ଓ ସୁଖକୁ ସମାନ ଭାବରେ ଗ୍ରହଣ କରିବାକୁ ହେବ। ସେଥିପାଇଁ କୌଣସି ପରିସ୍ଥିତିରେ ବିବ୍ରତ ହେବା ଅନୁଚିତ, କାରଣ ଆମର ଜାଣିବା ଉଚିତ ଯେ ଭଗବାନଙ୍କ ଯୋଜନାରେ ଶୀତ ଓ ତାପ ଉଭୟର ଗୁରୁତ୍ୱ ରହିଛି। ପ୍ରକୃତି ମଧ୍ୟରେ କଣ୍ଟାଯୁକ୍ତ ବୃକ୍ଷଲତା ଓ କଣ୍ଟାଶୂନ୍ୟ ବୃକ୍ଷଲତା ଉଭୟ ଅଛି। ଜ୍ଞାନୀ ବ୍ୟକ୍ତି ଉଭୟର ମୂଲ୍ୟ ଜାଣେ। ସେ କଣ୍ଟା ନଥିବା ଗଛ ଲଗାଇବା ବେଳେ ତା ଚାରିପଟେ

ଭିତରେ କଣ୍ଟା ଗଛର ବାଡ଼ ଦିଏ, ଯାହାଫଳରେ କଣ୍ଟାଶୂନ୍ୟ ଗଛଟି ଯତ୍ନରେ ତଥା ନିରାପଦରେ ବଢ଼ିବାକୁ ଲାଗେ। ମନେ ରଖିବା ଉଚିତ ଯେ ଦୁଃଖ ମଧ୍ୟରେ ଗତି କଲେ ହିଁ ପ୍ରକୃତ ସୁଖ ମିଳିପାରିବ, ଅର୍ଥାତ୍ ଦୁଃଖର ବଳୟ ମଧ୍ୟରେ ସୁଖର ଅଭିବୃଦ୍ଧି ଘଟିଥାଏ। ସେଥିପାଇଁ କୁନ୍ତି କୃଷ୍ଣଙ୍କ ନିକଟରେ ସେମାନଙ୍କୁ ସର୍ବଦା ଦୁଃଖରେ ରଖିବାକୁ ପ୍ରାର୍ଥନା କରିଥିଲେ, ତାହେଲେ ସେମାନେ କେବେ ହେଲେ କୃଷ୍ଣଙ୍କୁ ପାଶୋରି ପାରିବେ ନାହିଁ। କୌଣସି ପରିସ୍ଥିତିରେ ସର୍ବଦା ସତ୍କର୍ମ କରିବାର ସାଧନାରୁ ବିଚ୍ୟୁତ ହେବା ଉଚିତ ନୁହେଁ। ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ଉପାୟରେ ସାଧନାରେ ନିୟୋଜିତ ଥାଆନ୍ତି, ସେଥିପାଇଁ କିଛି ଚିନ୍ତା କରିବାର ନାହିଁ। କାରଣ ଏ ସଂସାରରେ ମନୁଷ୍ୟ ଜୀବନ୍ତ ପ୍ରାଣୀ ରୂପେ ଜନ୍ମ ଜନ୍ମାନ୍ତର ଧରି ଯେଉଁ ସ୍ୱଭାବ ଚରିତ୍ର ଅର୍ଜନ କରିଛି, ସେହି ଅନୁଯାୟୀ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରୁଚିର ପାର୍ଥକ୍ୟ ଦେଖାଯାଇଥାଏ। ତେଣୁ ଗୋଟିଏ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଉଦାହରଣ ସ୍ୱରୂପ, ମୁଣ୍ଡବ୍ୟଥା ଦୂର କରିବା ପାଇଁ କଫି ଦୋକାନୀର ମାଲିକ ନିକଟସ୍ଥ ଔଷଧ ଦୋକାନକୁ ଯାଇ ଗୋଟିଏ ବଟିକା ଆଣି ଖାଇଥାଏ। ଅପରପକ୍ଷରେ ସେହି ମୁଣ୍ଡବ୍ୟଥାର ଉପଶମ ନିମିତ୍ତ ଔଷଧ ଦୋକାନର ମାଲିକ କଫି ଦୋକାନକୁ ଯାଇ କଫି କପ୍ଟିଏ ପିଇ ଦେଇ ଆସିଥାଏ। ମନୁଷ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରୁଚି ରହିବା ଅବଶ୍ୟମ୍ଭାବୀ। ସେଥିପାଇଁ ଜ୍ଞାନୀ ବ୍ୟକ୍ତି କୁହେ ସର୍ବଂ ବ୍ରହ୍ମମୟମ୍, ଅନ୍ୟ ଜଣେ ଯୋଗୀ କୁହେ ସବୁକିଛି ଶକ୍ତିମୟ, ଏବଂ ଜଣେ ଭକ୍ତ କୁହେ ସବୁକିଛି ଭଗବାନଙ୍କର ଲୀଳା। ପ୍ରତ୍ୟେକ ନିଜ ନିଜର ରୁଚି ଓ ଆଧ୍ୟାତ୍ମିକ ସାଧନାର ପ୍ରଗତି ଅନୁସାରେ ମତାମତ ଦେଇଥାନ୍ତି। ସେଥିପାଇଁ କାହାରିକୁ ନିନ୍ଦା କରିବା ଅନାବଶ୍ୟକ, କାରଣ ସେମାନେ ସମସ୍ତେ ସେହି ଏକାଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମାର୍ଗରେ ଚାଲିଥିବା ତୀର୍ଥଯାତ୍ରୀ। ସାଧନାରେ ପ୍ରଗତି ପାଇଁ ଆଭ୍ୟନ୍ତରୀଣ ନିର୍ମଳତା ଓ ବାହ୍ୟ ପରିଚ୍ଛନ୍ନତା ଉଭୟ ଆବଶ୍ୟକ, ଅନ୍ୟଥା ସାଧନା ପରିପୂର୍ଣ୍ଣ ହେବା ସମ୍ଭବ ହେବ ନାହିଁ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଭୀମସେନ ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆସନ୍ତୁ ଶୁଣିବା ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 154ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ପଞ୍ଚମ ସ୍କନ୍ଧର ଶେଷ ଭାଗରେ ଶ୍ରୀ ଶୁକଦେବ ନାନାବିଧ ଦୁଃସହ ଯାତନାପୂର୍ଣ୍ଣ ନରକ ସମୂହର ବର୍ଣ୍ଣନା କରିଛନ୍ତି। ନାମ ରୂପ ଏବଂ ଲକ୍ଷଣ ଅନୁସାରେ 28ଟି ନରକ ପୃଥିବୀର ନିମ୍ନ ପ୍ରଦେଶରେ ଅଛି। ନରକର ରାଜା ହେଉଛନ୍ତି ଭଗବାନ ଯମ। ସେ ଦୂତମାନଙ୍କ ଦ୍ୱାରା ମୃତ ପ୍ରାଣୀକୁ ଆଣି ଦୁଷ୍କର୍ମ ଅନୁସାରେ ନାନାବିଧ ଯନ୍ତ୍ରଣା ଦିଅନ୍ତି। ପରୀକ୍ଷିତଙ୍କ ମନକୁ ନରକ ଯନ୍ତ୍ରଣାର ବିଭୀଷିକା ଅଧିକାର କରିଛି। ସେ ଏବେ ସେହି ନରକ ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ ଜାଣିବାକୁ ଚାହିଁଛନ୍ତି। ଏହି ଉପଲକ୍ଷେ ଶ୍ରୀ ଶୁକଦେବ ଅଜାମିଳ ଉପାଖ୍ୟାନ, ଦକ୍ଷପୁତ୍ରଙ୍କ ତପସ୍ୟା ଏବଂ ଦୂତ୍ରାସୁର ପ୍ରସଙ୍ଗ ବର୍ଣ୍ଣନା କରି ପ୍ରତିପାଦନ କରିବେ, ଶ୍ରୀକୃଷ୍ଣ ଭଜନ ହିଁ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ, ଭକ୍ତି ଦ୍ୱାରା ପାପରାଶି ସମ୍ପୂର୍ଣ୍ଣ ବିନଷ୍ଟ ହୋଇଥାଏ, ଯମଦୂତମାନେ ପାଖକୁ ଆସନ୍ତି ନାହିଁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଷଷ୍ଠ ସ୍କନ୍ଧ। ପ୍ରଥମେ ମଙ୍ଗଳାଚରଣ, ପରେ ପରୀକ୍ଷିତଙ୍କ ଜିଜ୍ଞାସା।

0: ଶୁଣିଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 154ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖିସାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ଚାଷୀ ଭାଇ ଭଉଣୀମାନେ, ଧାନ ରୁଆର 21 ଦିନ ପରେ 50% ଯବକ୍ଷାରଜାନ ସାର, 35 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ଧାନରେ ଶୀର୍ଷ ସାର ପ୍ରୟୋଗ କରିପାରିବେ। ଯଦି 100% ଯବକ୍ଷାରଜାନ ସାର, 35 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ଧାନରେ ଶୀର୍ଷ ସାର ପ୍ରୟୋଗ କରିପାରିବେ। ଯଦି ଜମିରେ ଧାନ ଗଛ ସଂଖ୍ୟା 50%ରୁ ଅଧିକ ଥାଏ, ତାହେଲେ ଘାସ ବଛାବଛି କରି ଅନ୍ୟ ବୁଦାରୁ ପିଲ ବାହାର କରି ଖେଳୁଆ ପଦ୍ଧତିରେ ଗଛ ସଂଖ୍ୟା ବୃଦ୍ଧି କରନ୍ତୁ। ବେଶୀ ବହଳିଆ ଥିବା ବୁଦାରୁ ଧାନ ଗଛ ଉପାଡ଼ି ଖାଲି ସ୍ଥାନରେ ଲଗାଇ ଦିଅନ୍ତୁ। ବୁଣାଧାନ 45 ଦିନରୁ ଅଧିକ ହୋଇଯାଇଥିଲେ ବେଉଷଣ କରନ୍ତୁ ନାହିଁ। ଧାନ ତଳି ବେଶୀ ଦିନର ହୋଇଯାଇଥିଲେ ତଳିଗୁଡ଼ିକୁ ବୁଦା ପ୍ରତି 5-7 ହାରରେ ପ୍ରତିରୋପଣ କରନ୍ତୁ। ଯେଉଁ ଚାଷୀମାନେ ବାଇଗଣ ଚାରା ମୁଖ୍ୟ ଜମିରେ ଲଗାଇ ସାରିଛନ୍ତି, ଚାରା ଲଗାଇବାର 30 ଦିନ ପରେ ଜମି କୋଡ଼ାଖୋସା କରି ଏକର ପ୍ରତି 30 କିଲୋଗ୍ରାମ ୟୁରିଆ ସାର, 20 କିଲୋଗ୍ରାମ ୟୁରେଟ୍ ଅଫ୍ ପଟାସ୍ ସାର ପ୍ରୟୋଗ କରନ୍ତୁ। ରୋଇବାର 45 ଦିନ ପରେ ବଳକା 30 କିଲୋଗ୍ରାମ ୟୁରିଆକୁ ଶୀର୍ଷ ସାର ରୂପେ ପ୍ରୟୋଗ କରନ୍ତୁ। ଧାନ ଫସଲରେ ଉଙ୍କୁଣିଆ ପୋକ ଦେଖାଦେବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଲାମ୍ବଡ଼ା ସାଇହାଲୋଥିନ୍ 5% EC 2 ମିଲିଲିଟର, 1 ଲିଟର ପାଣିରେ କିମ୍ବା ଥାୟୋମେଥୋକ୍ଜାମ୍ 25% WG 5 ଗ୍ରାମକୁ 15 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଇମିଡ଼ା କ୍ଲୋପ୍ରିନ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ବିରି ଓ ମୁଗ ଫସଲରେ ସାହିବି ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହି ରୋଗର ବାହକ ଧଳା ମାଛି ଅଟେ। ମୁଗ ଓ ବିରି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ପ୍ରଥମେ ଅଧିକ ଆକ୍ରାନ୍ତ ହୋଇଥିବା ଗଛଗୁଡ଼ିକୁ ଉପାଡ଼ି ଦୂରରେ ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 20 ହଳଦିଆ ଅଠା ଜନ୍ତା ରଖନ୍ତୁ। ଧଳା ମାଛିର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 200 ମିଲିଲିଟର ପାଇରୋପ୍ରୋକ୍ସିପେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ନାଲିଚଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ

0: ଫିମ୍ପିନାଶକ କିମ୍ବା 400 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚାଷବାସ ଅଛି ତ ଚାଷବାସରେ ରୋଗପୋକଠୁ ଆରମ୍ଭ କରି ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ମଧ୍ୟ ଅଛି। ଏସବୁ ସମସ୍ୟାର ସମାଧାନ ପାଇଁ ନିୟମିତ ଭାବରେ ନିଜ ଚାଷ କ୍ଷେତକୁ ପରିଦର୍ଶନ କରନ୍ତୁ। କ୍ଷେତରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତଥା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ନିକଟସ୍ଥ କୃଷି ଅଧିକାରୀ କିମ୍ବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ସହିତ ସଦାସର୍ବଦା ପରାମର୍ଶ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः सुरेश चंद शर्मा। अथ वार्ताः। प्रधानमंत्री श्री नरेन्द्र मोदी समुद्घोषितवान् यत् भारतम् अन्ताराष्ट्रिय विधि नियमानां संवाद विधेहे बहुपक्षीय सहाय्य भावनाधारेण सुरक्षित शांतिपूर्ण शाश्वत रूपकस्य अंतरिक्ष मंडलस्य पूर्णं सुदृढं च समर्थनं संधारयति। प्रधानमंत्री श्री नरेन्द्र मोदी प्रोक्तवान् यत् वैज्ञानिक तथ्यानि पारदर्शी सत्यनिष्ठतया समग्र लोक कल्याणाय विनियुक्तानि स्युः। प्रधानमन्त्रिणा नरेन्द्र मोदिना एतानि वक्तव्यानि फ्रांस देशस्य पैरिस नगरे समायोजिते अन्ताराष्ट्रिय अन्तरिक्ष सम्मेलनावसरे आभासीय माध्यमेन प्रकाशितानि।
3: India's approach is rooted in Vasudhaiva Kutumbakam, that is, one earth, one family, one future. This spirit must now travel beyond earth. We support a safe, secure, peaceful and sustainable space domain anchored in international law, dialogue and multilateral cooperation. Scientific data must serve the common good with openness and integrity. India's space journey reflects this philosophy.
2: प्रधानमंत्री श्री नरेन्द्र मोदी सबलं प्रतिपादितवान् यत् अंतरिक्ष कक्षासु समृद्धि संघर्ष स्थाने सहयोग भावना अल्पकालिक लाभ स्थाने शाश्वतता बहिष्करण स्थाने च समावेशिता प्राथमिक रूपेण स्यात् इति प्रतिपादितवान्। भारतीय अंतरिक्ष अनुसंधान संगठनस्य भूमिकां प्रतिपादयन् श्री मोदी प्रोक्तवान् यत् स्वीय कार्यदक्षता कारणेन स्वीय ऐतिहासिक अभियानैश्च एतया संस्थया वैश्विक प्रशंसा समर्जिता। 18 ब्रिक्स शिखर सम्मेलनं श्वः प्रभृति नवदेहल्याः भारत मण्डपम् इत्यत्र समारप्स्यते। सम्मेलनम् आलक्ष्य भव्यायोजनस्य समग्र सज्जाः सम्प्रति अन्तिमे चरणे प्रविष्टाः। द्विदिवसीये शिखर सम्मेलने ब्राजील, चीन, मिस्र, इथियोपिया, इंडोनेशिया, भारतम्, ईरान, रूस, सऊदी अरब, दक्षिण अफ्रीका, संयुक्त अरब अमीरात इत्येतं समेत्य 11 प्रमुखाः विकासशील अर्थव्यवस्थाः मञ्चं धारयिष्यन्ति। भारतस्य अध्यक्षतायां समायोक्ष्यमाणस्य एतस्य शिखर सम्मेलनस्य विषयः नवाचार सहकार सतत विकासाय

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳିଆଖଳା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଓ ସକାଳ 8:35 ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଦାସକାଠିଆ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏନ୍ସିଆର୍ଟି ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:05 ଶୁଣିବେ ଭକ୍ତିଗୀତ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:15। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ମୁଣ୍ଡାରୀ ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:30। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମହିଳା ଏସିଆ କପ୍ T20 କ୍ରିକେଟ୍ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଯଥାକ୍ରମେ 8:00, 9:15 ଏବଂ 11:05। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଗତକାଲି ଦ୍ୱିତୀୟ ଦିନରେ 8,417 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 14,310 ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଆଇଆର୍ଇ ସାଙ୍ଗରେ ଆମର ଗୋଟେ ଏମ୍ଓୟୁ ହେଇଥିଲା, ଆଉ କମ୍ପାନୀ ଆଇଆର୍ଇ ଭିତରେ ଅଛନ୍ତି, ତାଙ୍କ ସାଙ୍ଗରେ ମଧ୍ୟ କାଲି ଆମର 14 ଏମ୍ଓୟୁ ହେଲା। ଦୁବାଇରେ ଆମେ ତାଙ୍କର ଯୋଉ କ୍ୟାବିନେଟ୍ ମିନିଷ୍ଟର ଫର୍ ଇନ୍ଭେଷ୍ଟମେଣ୍ଟ ଅଛନ୍ତି, ତାଙ୍କୁ ମଧ୍ୟ ଆମର ପିଚ୍ କରିବୁ ଯେ ଓଡ଼ିଶାର କ'ଣ ଷ୍ଟ୍ରେନ୍ଥ ଅଛି ଯୋଉଥିରେ ସେମାନେ ଆସିକରି ଇନ୍ଭେଷ୍ଟ କରିପାରନ୍ତି। ତାଙ୍କର ଯୋଉ ବିଜନେସ୍ ପ୍ରମୋସନ୍ କାଉନ୍ସିଲ୍ ଅଛି, ତାଙ୍କ ସାଙ୍ଗରେ ଆମର ଗୋଟେ ମିଟିଂ ଅଛି। ଆମର ତରଫରୁ ଆମେ ବହୁତ ଚେଷ୍ଟା କରୁଛୁ ଯେ ଯେତେ FDI ଆସିପାରିବ ତା ପାଇଁ ଆମେ ଚେଷ୍ଟା କରୁଛୁ।
0: ଶ୍ରୀ ମାଝୀ ଗତକାଲି ଦୁବାଇଠାରେ ୟୁଏଇର ନେତୃମଣ୍ଡଳୀ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଶ୍ରୀ ମାଝୀ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ ମଣ୍ଡପ ଉଦ୍ଘାଟନ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଏବଂ ହସ୍ତଶିଳ୍ପ ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିଲିପାଇନ୍ସ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନେସ୍ ଏ ଶ୍ରୀନିବାସଲୁଙ୍କ ସମେତ କୃଷି ଓ କୃଷକ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। 3,845 ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରସ୍ତୁତ ହେବାକୁ ଥିବା ଏହି କେନ୍ଦ୍ରଟି ଚାଷୀ, କୃଷକ ଉତ୍ପାଦକ ସଂଗଠକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନର ମିଳିତ ସହଯୋଗରେ ପରିଚାଳିତ ହେବ। ଦେଶର ଜମିଜମା ପ୍ରଶାସନ ବ୍ୟବସ୍ଥାକୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ, ସ୍ୱଚ୍ଛ, ଦକ୍ଷ ଏବଂ ଲୋକକୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଆୟୋଜିତ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଆସନ୍ତା 2031 ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ପାଇଁ 565,50,00,000 ବ୍ୟୟ ବରାଦ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପଦ ନାମକରଣ ତଥା ଆନୁଷଙ୍ଗିକ ବ୍ୟବସ୍ଥା ବିରୋଧରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡ

0: ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ କହିଛନ୍ତି, ଜନସ୍ୱାର୍ଥ ମାମଲାକୁ ବ୍ୟକ୍ତିଗତ ଲାଭ ସ୍ୱାର୍ଥ ସାଧନ କିମ୍ବା ପ୍ରଚାର ହାସଲର ମାଧ୍ୟମ କରାଯିବା ଉଚିତ ନୁହେଁ। ୟୁଜିସି ନେଟ୍ ଜୁନ୍ 2026ର ପୁନଃ ପରୀକ୍ଷା ହୋଇଥିବା ଇଂରାଜୀ ବାଣିଜ୍ୟ ଏବଂ ସମାଜ ବିଜ୍ଞାନ ବିଷୟର ଉତ୍ତରସୂଚୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଜାରି କରିଛି। ୟୁଜିସି ନେଟ୍ ପୋର୍ଟାଲ ମାଧ୍ୟମରେ ପରୀକ୍ଷାର୍ଥୀ ଉତ୍ତରସୂଚୀ ସଂକ୍ରାନ୍ତ ମତାମତ ଦେଇପାରିବେ। ଏଥିପାଇଁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ନେଇ କ୍ଷେତ୍ର ସମୀକ୍ଷା ଶେଷ ହୋଇଛି। ଚିତ୍ରକୁଣ୍ଡା ମାଟିବନ୍ଧ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସୁଧାର ଗୃହରେ କଥିତ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନ ଏବଂ ସିଏଡବ୍ଲ୍ୟୁ ବିଭାଗର ମିଳିତ ଦଳ ତଦନ୍ତ କରିଛନ୍ତି। ଘଟଣାରେ ଜଡ଼ିତ କଥିତ 2 ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ସଦସ୍ୟ ଡକ୍ଟର କଳ୍ପନା ମଲ୍ଲିକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ ହେବ। ଏହି ନୀତି ପାଇଁ ଗତକାଲିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ମା' ଆଲମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ 4 ମାଟି ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏହି ତାଡ଼କୁ ଶ୍ରୀମନ୍ଦିର ରୋଷଘର ନିକଟରେ ରଖାଯାଇଛି। ପରମ୍ପରା ଅନୁଯାୟୀ ଆଜି ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ 7 ପ୍ରକାରର ପୁର ପିଠା ପ୍ରସ୍ତୁତ କରିବେ। ଏହି ପିଠା ସ୍ୱତନ୍ତ୍ର ଭାବେ ମାଟି ତାଡ଼ରେ ସକାଳ ଧୂପ ପରେ ଲାଗି କରାଯିବ ବୋଲି ବିଧି ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିର ସନ୍ତ ଶୁଣିବା ପିଲାମାନେ ଜିତ୍ଖୋର ଓ ଚିଡ଼ିଚିଡ଼ା ହୁଅନ୍ତି କାହିଁକି, କହିଛନ୍ତି ସୁଶ୍ରୀ ସଙ୍ଗୀତା ବେହୁରା।
2: ପିଲାଟିଏ ଜନ୍ମ ହେବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମୟାନୁକ୍ରମେ ପିଲାର ହସିବା, ବସିବା, ଚାଲିବା ଓ କଥା କହିବା ଇତ୍ୟାଦି ହୋଇଥାଏ। ଶିଶୁଟି ବଡ଼ ହେବା ସହିତ ତାର ଶାରୀରିକ ଓ ମାନସିକ ପରିପକ୍ୱତା ଧୀରେ ଧୀରେ ହେବା ସହିତ ପାରିପାର୍ଶ୍ୱିକ ଅବସ୍ଥା ସହିତ ଖାପ ଖୁଆଇ ପିଲାର ବୌଦ୍ଧିକ ବିକାଶ ମଧ୍ୟ ହୋଇଥାଏ। ସାଧାରଣ ଭାବେ କହିବାକୁ ଗଲେ ପିଲାମାନଙ୍କର ଚିଡ଼ଚିଡ଼ ଭାବ ଓ ଜିଦ୍ଖୋର ମନୋବୃତ୍ତି 5-6 ବର୍ଷ ପର୍ଯ୍ୟନ୍ତ ଦେଖାଦେଇଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପିଲାର ଜିଦ୍ଖୋର ମନୋବୃତ୍ତି ଓ ଚିଡ଼ଚିଡ଼ ଭାବ ଏହି ବୟସ ଅତିକ୍ରାନ୍ତ ପରେ ଯଦି ଦେଖାଦିଏ ତେବେ ପିଲାର ମସ୍ତିଷ୍କ ବିକାଶରେ ବାଧାପ୍ରାପ୍ତ ହୋଇଛି ବୋଲି ଧରିବାକୁ ହେବ। ପିଲାଟି ସାଧାରଣ ଭାବେ ଚିଡ଼ଚିଡ଼ ଓ ଜିଦ୍ଖୋର ହେଲେ ସେ ତାର ଦୈନନ୍ଦିନ କାର୍ଯ୍ୟରେ ଯଥା ନିଜର ନିତ୍ୟକର୍ମ ଠିକ୍ ଭାବେ ନ କରିପାରିବା, ଖାଇବା, ପୋଷାକ ପିନ୍ଧିବା, ପରିଷ୍କାର ପରିଚ୍ଛନ୍ନ ରହିବା, ଅନ୍ୟମାନଙ୍କ ସହିତ କଥା ହୋଇ ନିଜର ଭାବର ଆଦାନ ପ୍ରଦାନ କରିବା ଇତ୍ୟାଦି ଠିକ୍ ଭାବେ କରିପାରେ ନାହିଁ। ଏହାଦ୍ୱାରା ତାର ମାନସିକ ବିକାଶ ଠିକ୍ ଭାବରେ ହୋଇନଥାଏ। ଏହି ଚିଡ଼ଚିଡ଼ ଭାବ ଓ ଜିଦ୍ଖୋର ମନୋବୃତ୍ତି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଲାଗି ରହିଲେ ପିଲାଟି କୌଣସି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରେ ନାହିଁ, ତେଣୁ ତାର ଧ୍ୟାନ ଓ ଏକାଗ୍ରତା ପ୍ରତ୍ୟେକ କ୍ଷେତ୍ରରେ ଭଙ୍ଗ ହେବା ଦ୍ୱାରା ତାର ପାଠ ପଢ଼ିବାରେ ବ୍ୟାଘାତ ଘଟିଥାଏ। ପିଲାର ପ୍ରତ୍ୟେକ କାର୍ଯ୍ୟରେ ଏକାଗ୍ରତା ରହୁ ନଥିବାରୁ କେବଳ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନ ହୋଇ ଭାଷାଗତ ଜ୍ଞାନ ଆହରଣ କରିବା, ଲେଖିବା, ସାଙ୍ଗସାଥୀମାନଙ୍କ ସହିତ ଖେଳିବା ଇତ୍ୟାଦି ସବୁଥିରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ଏସବୁ ଲକ୍ଷଣମାନ ଦେଖାଦେଲେ ପିଲା କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଭାବି ମାନସିକ ରୋଗ ସମ୍ବନ୍ଧରେ ଜ୍ଞାନ ଥିବା ଡାକ୍ତର କିମ୍ବା ଚିକିତ୍ସା ମନୋବିଜ୍ଞାନୀମାନଙ୍କୁ ପରାମର୍ଶ କରନ୍ତୁ। କମ୍ ବୟସରୁ ଏସବୁ ଲକ୍ଷଣ ଦେଖି ରୋଗ ନିରୂପଣ ହୋଇପାରିଲେ ପ୍ରାରମ୍ଭିକ ଅବସ୍ଥାରେ ତାର ଚିକିତ୍ସା କରିବା ସମ୍ଭବପର ହୋଇଥାଏ, ଯାହାଦ୍ୱାରା ପିଲାଟି ଶୀଘ୍ର ନହେଲେ ମଧ୍ୟ ଧୀରେ ଧୀରେ ତାର ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ। ଏସବୁ ଲକ୍ଷଣମାନ ଦେଖାଦେଲେ ଚିକିତ୍ସା ବିଜ୍ଞାନ ଅନୁସାରେ ପିଲାଟି ମାନସିକ ଅନଗ୍ରସରତା, ଅଟିଜିମ୍, ADHD, ଅପୋଜିସନାଲ୍ ଡିଫରେଣ୍ଟ ଡିଜର୍ଡର ଆଦି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ସନ୍ଦେହ କରି ପିଲାର ଉପଯୁକ୍ତ ରୋଗ ନିରୂପଣ କରିବା ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ଜିଦ୍ଖୋର ଓ ଚିଡ଼ଚିଡ଼ ଭାବକୁ ଅନେକ ସମୟରେ ଔଷଧ ଦେଇ ପ୍ରାରମ୍ଭିକ ଅବସ୍ଥାରେ ନିୟନ୍ତ୍ରଣ କରିବା ପରେ ପିଲାକୁ ବିଭିନ୍ନ ମନସ୍ତାତ୍ତ୍ୱିକ ଚିକିତ୍ସା ମାଧ୍ୟମରେ ତାର ବୁଦ୍ଧି ପରୀକ୍ଷା କରାଯାଇଥାଏ। ଯଦି ପିଲାର ବୁଦ୍ଧି ପରୀକ୍ଷା କରିବା ଦ୍ୱାରା ତାର ମାନସିକ ଅନଗ୍ରସରତା ଅଛି ବୋଲି ଜଣାପଡ଼େ ତେବେ ପିତାମାତାଙ୍କୁ ସେହିଭଳି

0: ଭାବରେ କାଉନସେଲିଂ କରାଯାଇଥାଏ। ଏହି ମାନସିକ ଅନଗ୍ରସରତା ଭୋଗ କରୁଥିବା ପିଲାମାନଙ୍କୁ ସାଧାରଣ ବିଦ୍ୟାଳୟରେ ନ ଛାଡ଼ି ଏମାନଙ୍କୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବିଦ୍ୟାଳୟରେ ଛାଡ଼ିବା ଆବଶ୍ୟକ। ମାନସିକ ଅନଗ୍ରସରତା ନଥାଇ ଅନ୍ୟ କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇ ପିଲାଟିର ଜିଦ୍‌ଖୋର ଓ ଚଞ୍ଚଳତା ଭାବ ଦେଖାଦେଲେ ଔଷଧ ଦ୍ୱାରା ଏହି ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କଲାପରେ ଶତକଡ଼ା 60ରୁ 70 ଭାଗ କ୍ଷେତ୍ରରେ ଭବିଷ୍ୟତରେ ପିଲାଟି ସାଧାରଣ ଜୀବନଯାପନ କରିବା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥାଏ। ଯଦି ଆମେ ଏସବୁ ଲକ୍ଷଣର କାରଣମାନ ଖୋଜିବା, ତେବେ ପ୍ରଥମ କାରଣ ହେଉଛି ମା ପେଟରେ ଶିଶୁଟି ଥିବା ସମୟରେ ମାର ସୁଷମ ଖାଦ୍ୟ ଓ ଗର୍ଭାବସ୍ଥାରେ ମାର ମାନସିକ ଅବସ୍ଥା। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଲାଣି ଯେ ମା ପେଟରେ ଗର୍ଭସ୍ଥ ଶିଶୁଟି ଥିବା ସମୟରେ ମାର ମାନସିକ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିବା ଦରକାର। ଯଥା ମା କୌଣସି ମାନସିକ ରୋଗ କିମ୍ବା ମାନସିକ ବିଷାଦ ରୋଗରେ ଆକ୍ରାନ୍ତ ହୋଇ ଭବିଷ୍ୟତରେ ମାନସିକ ସୁସ୍ଥ ଶିଶୁଟିକୁ ଜନ୍ମ ଦେବ ବୋଲି ଭାବିବା ଉଚିତ ନୁହେଁ। ଶିଶୁଟି ଗର୍ଭରେ ଥିବା ସମୟରେ ପୁଷ୍ଟିକର ଖାଦ୍ୟ ସହିତ ମାର ମାନସିକ ଅବସ୍ଥା ସ୍ଥିର କରିଥାଏ ଯେ ପିଲାଟି ମାନସିକ ଭାବେ ସୁସ୍ଥ ହେବ କି ନାହିଁ। ପିଲାଟି ଜନ୍ମ ହେବା ପରେ ସ୍ତନ୍ୟପାନ ସହିତ ଶିଶୁର ଉପଯୁକ୍ତ ଯତ୍ନ ନିହାତି ଆବଶ୍ୟକ। ଅନେକ ସମୟରେ ଆଜିକାଲିର ମା ମାନେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ହେତୁ ଶିଶୁଟି ଜନ୍ମ ହେବା ପରେ ତାକୁ ଉପଯୁକ୍ତ ଯତ୍ନରୁ ବଞ୍ଚିତ କରିଥାନ୍ତି। ଜନ୍ମରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ଉଭୟ ପିତାମାତାଙ୍କର ଯତ୍ନ ଶିଶୁଟିର ମାନସିକ ସ୍ଥିରତା ଆଣିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଜନ୍ମ ହେବା ପରଠାରୁ ଶିଶୁଟି ଯଥାସମ୍ଭବ ସ୍ନେହ, ଶ୍ରଦ୍ଧା ଓ ସାମାଜିକ ବନ୍ଧନ ମଧ୍ୟରେ ବାନ୍ଧି ହୋଇ ରହିଲେ ତାହା ଭବିଷ୍ୟତରେ ମାନସିକ ରୋଗରୁ ମୁକ୍ତି ଦେବାରେ ଅନେକ ପରିମାଣରେ ସାହାଯ୍ୟ କରିଥାଏ। ଏହି ସ୍ନେହ, ଶ୍ରଦ୍ଧା ଓ ମାନସିକ ବନ୍ଧନ କୌଣସି ଔଷଧଠାରୁ ଅଧିକ ମୂଲ୍ୟବାନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଭବିଷ୍ୟତରେ ମାନସିକ ରୋଗ ସୃଷ୍ଟି କରିବା ଠାରୁ ପିଲାକୁ ଦୂରରେ ରଖିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପିଲାମାନେ ଜିଦ୍‌ଖୋର ଓ ଚିଡ଼ଚିଡ଼ା ହୁଅନ୍ତି କାହିଁକି, ଆଲୋଚନା କଲେ ସୁଶ୍ରୀ ସଙ୍ଗୀତା ବେହୁରା। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା। ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ। କଙ୍ଗୋରେ 2 ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ନିର୍ମାଣ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରେଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଆଲନିହା ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବିଓ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗ୍ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓରା ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସାଲ ବିନ୍ ଫରହା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ରୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧନମ୍ ଘେବ୍ରିୟସସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ଯୋଗଦେବା ଲାଗି ରୁଷ ରାଷ୍ଟ୍ରପତି ଏବଂ ବ୍ରାଜିଲର ବୈଦେଶିକ ମନ୍ତ୍ରୀ ଗତ ରାତିରେ

0: ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନ ଚାନ୍ସେଲର ଫେଡ୍ରିକ୍ ମର୍ଜଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଜର୍ମାନୀ କୂଟନୀତି ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଆଦି ପ୍ରମୁଖ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ୟୁରୋପ ସହିତ ଭାରତର ସମ୍ପର୍କ ଦିଗରେ ଜର୍ମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ମଧ୍ୟ ୟୁରୋପ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ପରିଚିତ। ଉଭୟ ଦେଶବାସୀଙ୍କ ସ୍ୱାର୍ଥ ଲାଗି ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ଜର୍ମାନୀ ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ଡିଜିଟାଲ ଭାରତ ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ ଡିଆଇଏଲ୍ ଆର୍ଏମ୍ପି 3.0 କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଦେଶର ଗ୍ରାମାଞ୍ଚଳରେ ରହୁଥିବା ନାଗରିକ ତଥା କୃଷକ ଏବଂ ସମ୍ପତ୍ତି ମାଲିକମାନଙ୍କ ଲାଗି ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଭାରତରେ ଜମି ସାଧାରଣତଃ ଭାବାବେଗ ଏବଂ ପାରିବାରିକ ସମ୍ପର୍କ ସହିତ ନିବିଡ଼ ଭାବେ ଜଡ଼ିତ, ତେଣୁ ଏହାର ଦସ୍ତାବିଜକୁ ଅଧିକ ସଠିକ୍ ତଥା ଉପଲବ୍ଧ କରାଇବା ଦିଗରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: ଭୂମି କେବଳ ଜମିନ କା ଟୁକଡା ନହିଁ ହୈ, ଉସସେ ଭାବନାତ୍ମକ ଲଗାଓ ହମାରେ ନାଗରିକୋଁ କା ରହତା ହୈ। ଔର ଜମିନ କା ରିକାର୍ଡ ଅଭି ତକ ରଖା ଜାତା ଥା ମେନୁଆଲ। ମେନୁଆଲ ରଖନେ କେ କାରଣ କଈ ତରହ କି ଦିକ୍କତେ ଔର ପରେଶାନୀ କା ସାମନା କରନା ପଡ଼ତା ଥା, ଲେକିନ ଅବ ଏକ କ୍ରାନ୍ତିକାରୀ ଫୈସଲା ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ହମାରେ ଲ୍ୟାଣ୍ଡ ରିସୋର୍ସେଜ ଡିପାର୍ଟମେଣ୍ଟ ନେ ରାଜ୍ୟୋ କେ ସାଥ ମିଲକର କିଆ ହୈ। ଅବ ସଭି ଭୂମି କେ ରିକାର୍ଡ ଡିଜିଟାଇଜ କିଏ ଜା ରହେ ହୈଁ ଔର ଅବ ଅନଲାଇନ ଔର ପାରଦର୍ଶୀ ପ୍ରକ୍ରିୟା ସେ କୋଇ ଭି ଉନକୋ ଆସାନୀ ସେ ପ୍ରାପ୍ତ କର ସକତା ହୈ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନ୍ଆଇଡିଏମ୍ର ପରିଚାଳନା ପରିଷଦର ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କରିସାରିଛନ୍ତି। ସରକାର ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେଗୁଡ଼ିକ ହେଲା ବିପଦ ହ୍ରାସ କରିବା, ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା। ତେବେ ଏହି ଲକ୍ଷ୍ୟ କେବଳ ବିପର୍ଯ୍ୟୟ ସ୍ଥଳ ପର୍ଯ୍ୟନ୍ତ ସୀମିତ ନ ରହି ବିପର୍ଯ୍ୟୟକୁ ପ୍ରତିରୋଧ କରିବା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନ୍ଡିଏମ୍ଏ ଏବଂ ଏନ୍ଆଇଡିଏମ୍ ଉଭୟ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ତାପମାତ୍ରାରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ବିପଦକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ତାଲିମ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବିପର୍ଯ୍ୟୟ ପାଣ୍ଠିର ବଣ୍ଟନ ମଧ୍ୟ ଏକ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ କରାଯାଉଛି। ଏସ୍ଡିଆର୍ଏଫ୍ ଅଧୀନରେ ଆବଣ୍ଟନ 4 ଗୁଣ ବୃଦ୍ଧି କରାଯାଇଥିବା ବେଳେ ଏନ୍ଡିଆର୍ଏଫ୍ ଅଧୀନରେ ଏହାକୁ 3 ଗୁଣ ବୃଦ୍ଧି କରାଯାଇଛି। ସେହିଭଳି ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ମୋବାଇଲ୍ ଆପ୍ଲିକେସନ୍ର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବିତ ନୂତନ ବିହନ ଆଇନ ଅଧୀନରେ କୃଷକମାନଙ୍କର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି, ପାରମ୍ପରିକ ଏବଂ ଚାଷୀମାନଙ୍କ ବିହନ କିସମ ଉପରେ ଏଥିଲାଗି କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଗତକାଲି ନୂଆଦିଲ୍ଲୀଠାରେ ଦେଶର ବିଭିନ୍ନ କୃଷକ ସଂଗଠନର ନେତୃବୃନ୍ଦଙ୍କ ସହିତ ଏହି ପ୍ରସ୍ତାବିତ ନୂତନ ବିହନ ଆଇନ ସମ୍ପର୍କିତ ପରାମର୍ଶଦାତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ବିହନ ଆଇନ 1966 ଲାଗୁ କରାଯାଇଥିଲା। 1983 ବିହନ ନିୟନ୍ତ୍ରଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଥିଲା। ତେବେ ବର୍ତ୍ତମାନର ବାସ୍ତବ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନର ସଫଳତାର ସହ ମୁକାବିଲା ଲାଗି ଏହି ପ୍ରସ୍ତାବିତ ନୂତନ ଆଇନ ସରକାର ଆଣିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଭାରତକୁ ବୈଶ୍ୱିକ

ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ଭାବେ ଅଭିହିତ କରିଛି। ଆଇଏମ୍ଏଫ୍ର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ସମ୍ପ୍ରସାରିତ ହେବା ପରେ ଭାରତ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ସହାୟକ ହେବାର ଆଶା ଉଜ୍ଜଳ ହୋଇଛି। ବିଶେଷ କରି ଆନ୍ତର୍ଜାତିକ ସ୍ତରରେ ଶକ୍ତି ମୂଲ୍ୟ କ୍ଷେତ୍ରରେ ଅନିଶ୍ଚିତତା ସତ୍ତ୍ୱେ ସେବା ଏବଂ ରପ୍ତାନୀ କ୍ଷେତ୍ରରେ ଆଶାତୀତ ପ୍ରଦର୍ଶନ ଲାଗି ଭାରତ ଏହି ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026ର ପୁନଃ ପରୀକ୍ଷା କରାଯାଇଥିବା ଇଂରାଜୀ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରୋଭିଜନାଲ୍ ଉତ୍ତର ଜାରି କରାଯାଇଛି। ଆସନ୍ତା 13 ତାରିଖ ମଧ୍ୟରେ ଅଫିସିଆଲ୍ ୟୁଜିସି ନେଟ୍ ପୋର୍ଟାଲ୍ ମାଧ୍ୟମରେ ପ୍ରାର୍ଥୀମାନେ ଏହି ଉତ୍ତରକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ଏନ୍ଟିଏ କହିଛି। ପୂର୍ବ କଙ୍ଗୋର ବୁଖାବୁ ସହରରେ 2 ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 19 ଛାତ୍ରୀ ଏବଂ 7 ଛାତ୍ର ଅନ୍ତର୍ଭୁକ୍ତ। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ସ୍ଥାନୀୟ ଏକ ବାସଗୃହରୁ ଏହି ନିଆଁ 2 ସଂଲଗ୍ନ ବିଦ୍ୟାଳୟକୁ ବ୍ୟାପିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ଭାରତ ପ୍ରବେଶ କରିଛି। ଗତ ରାତିରେ ଦୁବାଇଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ବାଂଲାଦେଶକୁ 40 ପରାସ୍ତ କରିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 6 ହରାଇ 149 କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 150 ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 109 ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଆଲେଖ୍ୟ ଏବଂ ପ୍ରଯୋଜନା ଭାଦଚରଣ ହାଁସଦା।

ପରେ ପରେ ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛି ମୁଁ ନଳିନୀ ପ୍ରଭା ନନ୍ଦୀ। ମିଠା ମିଠା ସ୍ୱପ୍ନ ଦେଖିବାକୁ କାହାକୁ ଭଲ ନ ଲାଗେ କହିଲେ, ସ୍ୱପ୍ନ ଏମିତି ଏକ ଜିନିଷ ଯାହା ମଣିଷକୁ ବାସ୍ତବ ଜୀବନରୁ କଳ୍ପିତ ଜୀବନକୁ ନେଇଯାଏ, ଯେଉଁଠାରେ ଥାଏ ଖୁସି, ମନକୁ ଦିଏ ଅପୁରନ୍ତ ଆନନ୍ଦ, ବେଳେବେଳେ ମନ ଚାହେଁ ସେହି କଳ୍ପନାର ଦୁନିଆକୁ ବାସ୍ତବ ରୂପ ଦେବା ପାଇଁ।

କଳ୍ପନା ଜୀବନକୁ ନେଇ ମଣିଷ ଭାବେ ଯଦି ସୁନ୍ଦର ଜୀବନସାଥିଟିଏ ମିଳିଯିବ ତେବେ ତା ପାଇଁ ସୁନାର ମହଲ ତୋଳିଦେବ, ତାକୁ ସେଇଠି ରଖି ସବୁ ଖୁସି ଦେବ, ତାକୁ କେବେ ଦୂରେଇ ଦେବନି କି ତା ଆଖିରେ କେବେ ଲୁହ ବି ଦେବନି।

ଗୀତାଞ୍ଜଳିକୁ କିଛି ସମୟ ପାଇଁ ଏଇଠି ବିରତି ଦେଉଛୁ। ପରବର୍ତ୍ତୀ ଗୀତାଞ୍ଜଳିର ଅବଶିଷ୍ଟାଂଶ ଶୁଣିପାରିବେ ଏହି କାର୍ଯ୍ୟକ୍ରମ ପରେ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ସେତେବେଳେ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଥିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।

ଗୀତାଞ୍ଜଳିର ପରିସରକୁ ପୁଣି ଥରେ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛି ମୁଁ ନଳିନୀ ପ୍ରଭା ନନ୍ଦୀ। କେତେ ପ୍ରତୀକ୍ଷା, କେତେ ଅପେକ୍ଷା, କାହିଁ ସେ ତ ଆସେନା। ସମୁଦ୍ରର ଢେଉ ସବୁ କୂଳରେ ବାଡ଼େଇ ହୋଇ ଲାଜରେ ଫେରିଯାଉଛନ୍ତି, କାହିଁ କେହି ତ ସମୁଦ୍ର ସେପାରୁ ଆସୁନାହିଁ। ସମୁଦ୍ର ବେଳାଭୂମିରେ ତାରି ଅପେକ୍ଷାରେ କଳ୍ପନାର ବାଲିଘର ତଳି ଚାହିଁ ରହିଛି, ସେ ଆସିବ ଆଉ ତା ସହିତ କେତେ କଥା ହେବି, ସବୁ କଳ୍ପନା ଆଉ ସବୁ ଆଶା।

କେତେ ସ୍ୱପ୍ନ କେତେ ଆଶା ସେ ଆସିବ। ସ୍ୱପ୍ନରେ ଦେଖିଥିବା ସେ ଚେହେରା ସଦାବେଳେ ଆଖିରେ ନାଚୁଛି। ଫୁଲର ଶେଯରେ ବସିଛି,

ଶେଯରେ ବସିଛି, ତାର ଓଢ଼ଣୀରେ ମୁହଁକୁ ଢାଙ୍କିଛି। ତାର ମୁହଁ ଖାଲି ଦେଖାଯାଉଛି, ମାତ୍ର ଧରା ଦେଉନି। ଧରା ଦେଇଥିଲେ ଏ ଦୁନିଆ ଭିଡ଼ ଭିତରୁ ଟାଣି ଆଣନ୍ତି, ପାଖରେ ସବୁଦିନ ରଖିଦିଅନ୍ତି।

ହେ ସାଥି, ଯେଉଁଦିନରୁ ତୋ ରୂପକୁ ହୃଦୟରେ ସ୍ଥାନ ଦେଲି ସେଇଦିନରୁ କେତେ ସ୍ୱପ୍ନ ଦେଖିଛି, ତୋ ସହିତ ମିଶି କେତେ ରଙ୍ଗୀନ ରଙ୍ଗମହଲ ତିଆରି କରିଛି, ହେଲେ ଏବେ ମଧ୍ୟ ମୁଁ ତୋତେ ପାଖରେ ପାଇନି। ତୁ ଦୁନିଆର ମୋହ ଭାଙ୍ଗି ମୋ ପାଖକୁ ଚାଲିଆ।

ଦୁନିଆର ମୋହ ବାନ୍ଧି ଦୁନିଆର ମୋହ ବାନ୍ଧି ରଖେ ସମସ୍ତଙ୍କୁ, କିନ୍ତୁ ଆଜି ସେହି ମୋହ ଭାଙ୍ଗି ରାତିର ଦରିଆରେ ସପନ ବୋଇତରେ ଆସୁଛି ମୋର ସେହି ମନର ପ୍ରେୟସୀ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12ଟା। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଦାସକାଠିଆ। ଦାସକାଠିଆ ପରିବେଷଣ କରିଛନ୍ତି ଅର୍ଜୁନ ସାହୁ ଏବଂ ସାଥୀ କଳାକାରମାନେ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଦାସକାଠିଆ।

ଗଙ୍ଗା ନଦୀରେ ଗାଲ ବ୍ରାହ୍ମଣ ସ୍ନାନ କରି ଆପଣାର ପିତୃପୁରୁଷଙ୍କୁ ଜଳ ଅର୍ପଣ କରିବା ସମୟରେ ଇନ୍ଦ୍ର ପୁଅ ଶୂନ୍ୟରେ ରହି ତାମ୍ବୁଳର ବଳ ଫିଙ୍ଗିଦେଲା, ଗାଲବଙ୍କ ହାତରେ ପଡ଼ିଲା, ପିତୃପୁରୁଷର ନର୍କରେ ପଡ଼ିବା ଚିନ୍ତା କରି ଗାଲ ବ୍ରାହ୍ମଣ ରାଗିଗଲେ। ଜାଣିକରି ଗାଲ

0: ଭାଲବ ଚିତ୍ରସନର ମୁଣ୍ଡ କେମିତି କାଟିଏ ମନ ମଧ୍ୟରେ ଚିନ୍ତା କରି ମନେ ମନେ ଭାଳନ୍ତି ଗାଲବ ବ୍ରାହ୍ମଣ କେଶ ନେବ ଅଧ କରିବି ବୀର ଚିତ୍ରସେନ କପଟେ ଶ୍ରୀ ହରି ଆଗେ ସତ୍ୟ କରାଇ ଚିତ୍ରସେନ ଗନ୍ଧବର ମସ୍ତକ କାଟିବି ଚିତ୍ରସେନ ଗନ୍ଧବର ମସ୍ତକ କାଟିବି କଣ୍ଟାରେ କଣ୍ଟା କାଢ଼ିବି ଚିନ୍ତି ବିପ୍ରବର ଦ୍ୱାରକାପୁରକୁ ହୋଇଲେ ବାହାର ଖାଉ ମାରି ମୁନି ଚାଲନ୍ତି ଯାଉ ଖାଉ ମାରି ମୁନି ଚାଲନ୍ତି ଯାଉ ଚନ୍ଦ୍ରକୁ ଗିଳିବାକୁ ଚଳି ଯାଏ ରାହୁ
1: ରାମ ଯେ ହରି ରାମ ଯେ ଭଜ ରାମ ଯେ ଗରବ ଗଞ୍ଜନ ରାମ
0: ଖାଉ ମାରି ମୁନି ଦ୍ୱାରକାକୁ ବାହାରିଲେ।

0: ଦେଖିଲେ ପଚାରିଲେ ହେ ମହର୍ଷି କିମ୍ବା ଧନ ଧାନ୍ୟ ନେବାର ଇଚ୍ଛା ଅଛି ଆପଣଙ୍କୁ ଆଗେ ପ୍ରକାଶ କରନ୍ତୁ।
1: କୁହନ୍ତୁ କୁହନ୍ତୁ।
0: ଗାଲବ କହିଲେ ହେ ନାରାୟଣ।

ପ୍ରଭୁ କହିଲେ ହେ ନାରାୟଣ, ଯଦ୍ୟପି ମୋ ବାଞ୍ଛିତ ଧନ ମାଗିବା କଥା ଆପଣ ମୋତେ କହିଲେ, ଆପଣ ଆଗେ ସତ୍ୟ କରନ୍ତୁ। ନାରାୟଣ ସତ୍ୟ କରିଦେଲେ। ଯେତେବେଳେ ନାରାୟଣ ସତ୍ୟ କଲେ ଖୁସି ଲେଖାଲ ବ୍ରାହ୍ମଣ କହିଲେ, କଣ ମହି ମହିଳା।

ଚାହିଁଲେ ମୁଁ ଆପଣଙ୍କୁ ମୋ କଟା ମୁଣ୍ଡ ଦେଇପାରେ, ଚିତ୍ରସେନର କଟା ମୁଣ୍ଡ ଦେଇପାରିବି।

0: ପୁନରଥର ପ୍ରଭୁ ହୋଇ ଲତାରତି।
1: ଏମିତିକା ସମୟରେ ନାରଦ ମହର୍ଷି ପହଞ୍ଚିଲେ। କହନ୍ତି ନାରଦ ମୁନି, ରହ ହେ ଗାଲବ ଶ୍ରୀହରିଙ୍କ ନାମେ କିମ୍ବା କଳଙ୍କ ଲାଗିବ। ହେ ନାରାୟଣ, ହେ ଗାଲ ବ୍ରାହ୍ମଣ, ସତ୍ୟସନ୍ଧ ନାମରେ କଳଙ୍କ କାହିଁକି ଲାଗିବ ମୋ ଆଗରେ କହ। ନାରାୟଣ ସବୁ କଥା କହିଲେ, ଗାଲବ ସବୁ କଥା କହିଲେ। ସବୁ କଥା ଶୁଣି ସାରି ନାରଦ ମହର୍ଷି କହିଲେ, ହେ ନାରାୟଣ, ସତ୍ୟ ସାର ମାନ ମନୁଷ୍ୟ ନା ବାଚା ସାର ମଧୁପତି ବାଚା ବିଚଳିତ ଜନମ ତେନରା ସୁକୃତ ହରି। ଆପଣଙ୍କ ଭଳି ଠାକୁର ଯଦି ଅସତ୍ୟ କରିବେ ସଂସାରରେ ସତ୍ୟକୁ ମାନିବ କିଏ? ଆପଣ ସତ୍ୟ କରିଛନ୍ତି, ଇନ୍ଦ୍ର ପୁଅ ଚିତ୍ରସେନର କଟା ମୁଣ୍ଡ ଗାଲବକୁ ଅର୍ପଣ କରିବେ। ଆପଣ ଗୋଟାଏ କଥା କରନ୍ତୁ, କେହି ଜାଣିବେନି, ମୁଁ ଗୁପ୍ତ ଭାବରେ କପଟରେ ଇନ୍ଦ୍ର ପୁଅ ଚିତ୍ରସେନକୁ ଆଣି ଆପଣଙ୍କ ନିକଟରେ ପହଞ୍ଚେଇ ଦେବି। କେହି ନ ଜାଣିବେ।

0: ଦ୍ୱାପର ଯୁଗରେ ହେଲା ଅର୍ଜୁନଙ୍କ ଶଳା
1: ନାରଦଙ୍କ ଚରଣରେ ସଚଳା ଏବଂ ଚିତ୍ରସେନ ଦୁଇ ଜଣ ଯାକ ନମସ୍କାର କଲେ। ନାରଦ କଲ୍ୟାଣ କଲେ ନାହିଁ, ଆଶ୍ଚର୍ଯ୍ୟ ହୋଇ ଚିତ୍ରସେନ ସଚଳା ପଚାରିଲେ, ହେ ମହର୍ଷି କାହିଁକି ଆପଣ ମୋତେ କଲ୍ୟାଣ କଲେ ନାହିଁ,
0: ଅପରାଧ କଲୁ?
1: ଏ କଥାକୁ ଶୁଣି ପକେଇଲେ ନାରଦ। ନାରଦ କହିଲେ, ପୁଅରେ, ଯାହାର ବୈରି ଦେବ ନାରାୟଣ ତାହାକୁ ବୃଥାରେ କିମ୍ବା ମୁଁ କରିବି
0: କଲ୍ୟାଣ।
1: ନାରଦ କହିଲେ, ବାବୁରେ, ଯାହାର ବୈ ନାରାୟଣ ତାକୁ ମୁଁ କଲ୍ୟାଣ କରି କି ଲାଭ? ଯେବେ ବଞ୍ଚିବାକୁ ତୋର ଇଚ୍ଛା ଅଛି, ମୋତେ କେତେ ଗୁଡିଏ କଥା କହୁଛି ଶୁଣୁ। ପ୍ରାତଃ କାଳରେ ଗଙ୍ଗାକୁ ଉପରେ ଯାନ ନେଇ ଯାଉଥିଲୁ, ଶୂନ୍ୟ ରହି ତାମ୍ବୁଳର ବଳ ଫିଙ୍ଗିଲୁ, ଗଙ୍ଗା ଜଳରେ ଗାଲବଙ୍କା ହାତରେ ପଡିଲା, ତାଙ୍କ ପିତୃରେ ନର୍କରେ ପଡିଲେ, ସେ ନାରାୟଣଙ୍କ ଆଗରେ ସତ୍ୟ କରିଛନ୍ତି, ତୋର କୋଟା ମୁଣ୍ଡ ପାଇବା ଆଶାରେ। ଯେବେ ବଞ୍ଚିବାକୁ ଇଚ୍ଛା ଅଛି ମୋ ସାଙ୍ଗରେ ଆସ, ମୁଁ ତୋତେ ବ୍ରହ୍ମପୁରରେ ଲୁକାୟିତ ଭାବରେ ରଖିଦେବି।

0: କଥା ଶୁଣି ସାରିଛି ତ୍ରସନ ନାରଦଙ୍କ ସହିତ ଯାଇ ବ୍ରହ୍ମାଙ୍କ ଉପରେ ଲୁକାୟିତ ଭାବରେ ରହିଲା। ନାରଦ ମହର୍ଷି ତରତର ହୋଇ ମନଦଣ୍ଡରେ ଆରୋହଣ କରି ନାରାୟଣଙ୍କ ନିକଟରେ ପହଞ୍ଚିଲେ ଏବଂ ନାରାୟଣ ପଚାରିଲେ, ହେ ନାରଦ ମହର୍ଷି, ଆପଣ ଆସିଲେ ହେଲେ ଚିତ୍ରସନ
1: କୁଆଡେ?
0: ନାରଦ କହିଲେ, ପ୍ରଭୁ, ତିନିପୁର ଯାକ ଖୋଜିଲି, କେଉଁଠି ହେଲେ ପାଇଲିନି। ଶୁଣି କରି ନାରାୟଣ କ୍ରୋଧ ଭର ହେଲେ, କ୍ରୋଧ ଭର ହେଲେ,
1: କ୍ରୋଧ ଭର ହେଲେ,
0: ଆଉ ସୁଦର୍ଶନ
1: ବୋଲି ନ ବୋଇଲେ,
0: ତିନିପୁରେ ଭୂମି ଯହିଁ ଥିବ ଚିତ୍ରସେନ, ଥିବ ଚିତ୍ରସେନ,
1: ଥିବ ଚିତ୍ରସେନ,
0: ପ୍ରଧନ କରି ତୁହି ତାକୁ ହାଣ,
1: ଶୁଣି ତାକୁ ହାଣ, ତୁହି ତାକୁ ହାଣ।
0: ଶୁଣି କରି ସୁଦର୍ଶନ ବେଗ ହୋଇଗଲା, ସ୍ୱର୍ଗମର୍ତ୍ତ ପାତାଳ ତ୍ରିପୁରେ ଖୋଜିଲା, ପାଇ ଚିତ୍ରସେନକୁ ଭେଟି କୃଷ୍ଣ ପାସ,
1: ଭେଟି କୃଷ୍ଣ ପାସ, ଭେଟି କୃଷ୍ଣ ପାସ,
0: କହେ ପ୍ରଭୁ ନ ପାଇଲି ଇନ୍ଦ୍ରଙ୍କର ଶିଷ୍ୟ, ଇନ୍ଦ୍ରଙ୍କର ଶିଷ୍ୟ,
1: ଇନ୍ଦ୍ରଙ୍କର ଶିଷ୍ୟ,
0: କେବଳ ବେଦ ପ୍ରତି
1: ପୁରେ ଯାଇ ନାହିଁ,
0: କହି ଲୁଚିଥିବ ଇନ୍ଦ୍ରର ସୁନ୍ଦରୀ,
1: ରାମ ହରି ରାମ ଭଜ ରାମ ଯେ ନବ ଦୁବାଦର ରାମ ଯେ।
0: ନାରଦ ମହର୍ଷିଙ୍କ ଠାରୁ ଏ କଥା ଶୁଣିଲା ଇକ୍ଷଣି ନାରାୟଣ ସୁଦର୍ଶନଙ୍କୁ ଆଦେଶ ଦେଲେ। ସୁଦର୍ଶନ ତିନିପୁର ଯାକ ଭ୍ରମଣ କରି ଚିତ୍ରସେନକୁ ପାଇଲାନି, ଆସିକରି କହିଲା, ଠାକୁରେ, ତିନିପୁର ଖୋଜିଲି ସୁଦର୍ଶନ, କେଉଁଠି ହେଲେ ପାଇଲିନି, ଚିତ୍ରସେନକୁ କେଉଁଠି ପାଇନି, କେବଳ ବ୍ରହ୍ମାଙ୍କପୁରକୁ ଯାଇନି, ଆପଣ ବ୍ରହ୍ମାଙ୍କପୁର ଖୋଜନ୍ତୁ। ଯେତେବେଳେ ଏ କଥା ଶୁଣି ପକେଇଲେ ନାରାୟଣ, ବ୍ରହ୍ମାଙ୍କପୁରକୁ ବାହାରନ୍ତେ, ନାରଦ କହିଲେ, ହେ ନାରାୟଣ, ଆପଣ କାହିଁକି ଯିବେ?

0: ନାରଦ ମହର୍ଷି ତରତର ହୋଇ ମନୋଦଣ୍ଡରେ ଆରୋହଣ କରି ଚିତ୍ରସେନ ପାଖରେ
1: ପହଞ୍ଚିଲେ।
0: ଚିତ୍ରସେନ ଦେଖି ପକେଇଲା ନାରଦ ମହର୍ଷିଙ୍କୁ, ପଚାରିଲା ହେ ମହର୍ଷି ମୋ ବଞ୍ଚିବାର ଉପାୟ କିଛି ଆପଣ ରଚନା କଲେ କି? ନାରଦ କହିଲେ ବାବୁରେ ତୋତେ ବଞ୍ଚିବା ପାଇଁ ଉପାୟ ନାହିଁ,
1: ଆଉ କରିବି କଣ?
0: କଥା କହିବି, ଯଦି ମୋ କଥା ମାନିବୁ ତେବେ ହୁଏତ ବଞ୍ଚି ଯାଇପାରିବୁ।
1: ନିଶ୍ଚୟ କଥା ମାନିବି ନା ମାନିବି
0: କଥା। ସେ କଥାଟା ହେଲା କଣ? ନାରଦ କହିଲେ ବାବୁରେ ମାୟା ବ୍ରାହ୍ମଣ ରୂପ ଧରି ଗଙ୍ଗା ନଦୀ କୂଳରେ ମାୟାରେ ବସିବୁ। ମୁଁ ସୁଭଦ୍ରାଙ୍କୁ ତୋ ପାଖରେ ଭେଟ କରେଇବି, ସ୍ନାନ ଶେଷ ସୁଭଦ୍ରା ତୋତେ ଦାନ ଦେବେ, ସେଇ ଦାନ ଦେବା ସମୟରେ ସତ୍ୟ କରି ତୁ ତୋର ଶରଣ ରକ୍ଷା କରିବୁ। ଯେତେବେଳେ ଏ କଥାକୁ ଶୁଣି ପକେଇଲେ ନାରଦଙ୍କ ଠାରୁ ଚିତ୍ରସେନ, ଯତି ବୋଲୁ ଗତି ରଚିଲା ଧରି ଛଦ୍ମ ମୂରତି।

0: ନାରଦଙ୍କ କଥା ମାନି ଚିତ୍ରସେନ ବ୍ରାହ୍ମଣ ରୂପ ଧରି ଗଙ୍ଗା ନଦୀ କୂଳରେ ବସିଲା। ନାରଦ ମହର୍ଷି ବାରୁଣା କଟକରେ ସୁଭଦ୍ରାଙ୍କ ନିକଟରେ
1: ପହଞ୍ଚିଲେ।
0: ସୁଭଦ୍ରା ଯେତେବେଳେ ନାରଦଙ୍କୁ ଦେଖିଲେ ନମସ୍କାର କଲେ, କହିଲେ ହେ ମହର୍ଷି ଏ ସନ୍ଧ୍ୟା ସମୟରେ ଆପଣ ଆସିଲେ କାହିଁକି? ନାରଦ କହିଲେ ଝିଅ ଲୋ, ଗଙ୍ଗାରେ ବାରୁଣୀ ସ୍ନାନ ଯୋଗ ଥିଲା, ବହୁତ ଲୋକ ଯାଇଥିଲେ, ତୋତେ ନ ଦେଖିଲି ତେଣୁ ତରତର ହୋଇ ତୋ ପାଖକୁ ଆସିଛି। ଶୁଣିକରି ସୁଭଦ୍ରା

ଦେବଙ୍କ ମାୟାକୁ ସୁଭଦ୍ରା ଜାଣିପାରିଲେନି। ମାୟା ବ୍ରାହ୍ମଣ ଚିତ୍ରସେନ ପାଖରେ ପହଞ୍ଚି ଦାନ ଯାଚିଲେ। ଯେତେବେଳେ ଦାନ ଯାଚିଛନ୍ତି ମାୟା ବିପ୍ରଭାସ ମିଳନ୍ତେ ସ୍ୱସ୍ତି ବାଣୀ ଉଚ୍ଚାରି ନେବି ନେବି ଦାନ ବୋଲନ୍ତେ ଦେବୀ ଢାଳିଲେ।

0: ଦାନଦେ ବାପା ହିଁ ସତ୍ୟ କଲେ ସୁଭଦ୍ରାଇ।
1: ଆହା
0: କହିଲେ ହେ ବ୍ରାହ୍ମଣ, ମୁଁ ଆପଣଙ୍କ ଆଗରେ ସତ୍ୟ କରି କହୁଛି, ଆପଣ ଯାହା ମୋତେ ଦେବେ ମାଗିବେ ମୁଁ ଆପଣଙ୍କୁ
1: ଦେବି।
0: କେବଳ ତିନୋଟି ଜିନିଷ ମୁଁ ଆପଣଙ୍କୁ ଦେଇପାରିବିନି।
1: ତିନୋଟି
0: ହେଲା ହସ୍ତିନା ସିଂହାସନ, ଗୋଟିଏ ମୋ ସ୍ୱାମୀ ଅର୍ଜୁନଙ୍କ ପ୍ରାଣ, ଆଉ ଗୋଟିଏ ହେଲା ମୋ ଯୌବନ।

0: ଜଗିଲେ ଝିଅ କେଳି ପୁରରେ ମାନ କରି ବସିବୁ, ଅର୍ଜୁନ ତୋ ମାନ ଭଙ୍ଗ କରନ୍ତେ ତାଙ୍କୁ ସତ୍ୟ କରେଇ ଚିତ୍ରସେନ ଗନ୍ଧର୍ବର ଶରଣ ରକ୍ଷା କର ବୋଲି କହିବୁ, ତେବେ ହରି ଅର୍ଜୁନ ମଧ୍ୟରେ ଯୁଦ୍ଧ ଲାଗିବ, କିମ୍ବା ସେ କଥା କୌଣସି ପ୍ରକାର ଫଇସଲ ହବ,
1: ସେ କଥା ମୁଁ ବୁଝିବି ଆଉ
0: ମୁଁ ବୁଝିବି। ଏ କଥାକୁ ସୁଭଦ୍ରା ଶୁଣିଲେ, ସୁଭଦ୍ରା କହିଲେ ନାରଦ ମହର୍ଷି ଆପଣ ତ ଏବେ ସ୍ୱର୍ଗକୁ ଯିବେ, ଚିତ୍ରସେନ ରହିବେ କେଉଁଠି? ନାରଦ କହିଲେ ଝିଅ ସେ ଦଣ୍ଡକ ବନରେ ଲୁଚିଛି ବୋଲି ତୁ ଅର୍ଜୁନ ଆଗରେ ସଙ୍କେତ ଦେବୁ।
1: ଆଚ୍ଛା
0: ଭାଇ, ଏମିତି ଜେଝା ବାଟରେ ଜେଝା ଗଲେ, ନାରଦ ସ୍ୱର୍ଗକୁ ଗଲେ, ଚିତ୍ରସେନ ଦଣ୍ଡକାରଣ୍ୟକୁ ଗଲା, ବାରୁଣା କଟକରେ ସୁଭଦ୍ରା ହେଲେ, କହୁ କହୁ ପହଞ୍ଚିଲା ଦି ପ୍ରହର ନିଶା, ପ୍ରିୟା ପୁରେ ଗମେ ପାର୍ଥ ହୋଇ ଗାଡ଼ି ମାନ କରି ବସିଛନ୍ତି ସୁଭଦ୍ରା।

0: କେଳିପୁରରେ ଜାଣିକରି ସୁଭଦ୍ରା ମାନ କରି ବସିଛନ୍ତି, ପହଞ୍ଚିଲେ ଦେଖିଲେ ମାନ କରି ବସିଛନ୍ତି ସୁଭଦ୍ରା। ସେଥିରେ ମାନ କାହିଁକି ତାହେଲେ ଅର୍ଜୁନ କହୁଛନ୍ତି କଣ
1: କହିଲେ,
0: କମଳାକାନ୍ତ ଚୌଦିଶାରେ ଆମର ଦୀନକୃଷ୍ଣ ଦାସ ଗୋଟେ ପଦ
1: କହିଲେ କଣ।

0: କହିଲେ କ'ଣ ଗଦ ଶୈବରୁ ଉତ୍ପାଦିତ ମୋତି କବାଳ ମିଶ୍ରିତ ମେଳାକୁ ଗୋଳାରେ ନ ପିନ୍ଧି
1: ତଳେ ଥୋଇ ଦେଇଛୁ କାହିଁକି?
0: ଗଙ୍ଗାଧର ନାରୀ ଜାନ ରିପୁଦନ୍ତ ପଲ୍ୟଙ୍କେଣ
1: ନ ଶୋଇ ଶୋଇଛୁ କିମ୍ବା ସାରଙ୍ଗ
0: ପରିଜାନ୍ତ ପଲ୍ୟଙ୍କରେ ନ ଶୋଇ ଭୂମି ଉପରେ ବସିଛୁ କାହିଁକି? ପୁରି ମୋତେ କଲୁ କି ମାନ ଗଙ୍ଗାଧର ଧାରିମୁଖୀ
1: ତୁମ ଜୀବନ
0: ଗଙ୍ଗାଧର ଶିବ ଶିବ ଧାରଣ କରିଛନ୍ତି ଚନ୍ଦ୍ରକୁ ଏ ଚନ୍ଦ୍ରମା ବଦନୀ ତୁମ ଜୀବନ ସଦୃଶ୍ୟ ମୋତେ ମାନ କରି ବସିଛୁ କାହିଁକି?
1: କାରଣ କ'ଣ
0: ଲେଖିଲେ ଆମର କବି ସୂର୍ଯ୍ୟ ବଳଦେବ ରଥ ଗୋଟାଏ।

0: ସୁଭଦ୍ରା କହିଲେ ସ୍ୱାମୀ ଆପଣ ସତ୍ୟ କଲେ
1: ମୋ ଦୁଃଖ କଥା କହିବି
0: ସୁଭଦ୍ରା କଥାରେ ସତ୍ୟ କରନ୍ତି ଅର୍ଜୁନ ଯା ମାଗିବୁ ଦେବୀ ଆରେ ନାଗରୀ ରତ୍ନ।

ସୁଭଦ୍ରା ଇଙ୍କ ଆଗରେ ସତ୍ୟ କରି ଅର୍ଜୁନ କହିଲେ, ସଖୀରେ ଯଦ୍ୟପି ତୋ ବାଞ୍ଛିତ ଧନ ମୁଁ ନ ଦେବି, କୃଷ୍ଣଙ୍କ ଦୋହି ହେବି, ନର୍କରେ ପଡ଼ିବି। ଏ କଥାକୁ ସୁଭଦ୍ରା ଶୁଣି ପକେଇଲେ। ଶୁଣିକରି ସୁଭଦ୍ରା

0: ଦେଇଗଲେ ସ୍ୱାମୀ ଆପଣ ଚିତ୍ରସେନ ଗନ୍ଧର୍ବକୁ କୃଷ୍ଣଙ୍କ କବଳରୁ
1: ରକ୍ଷା କର।
0: ଏ କଥା ଶୁଣି ପକେଇଲେ ଅର୍ଜୁନ କହିଲେ ସଖୀରେ କଥା କଣ, ମୁଁ ଆଗେ ସବୁ କଥା କହ। ସୁଭଦ୍ରା ସବୁ କଥା ଗୋଟି ଗୋଟି କରି
1: କହିଲେ
0: ତାରେ ସୁଭଦ୍ରା କହିଲେ ସ୍ୱାମୀ ଚିତ୍ରସେନ ଗନ୍ଧର୍ବ ଦଣ୍ଡକବନ ଲୁଚିଛି, ଆପଣ ଦଣ୍ଡକବନକୁ
1: ଯାଆନ୍ତୁ।
0: ଏଣେ ହେଲା ଜଣ ଦଣ୍ଡକବନକୁ ଅର୍ଜୁନ ଗଲେ, ନାରଦ ମହର୍ଷି ତରତର ହୋଇ ଯାଇ ପହଞ୍ଚିଲେ ନାରାୟଣଙ୍କ ନିକଟରେ। ନାରାୟଣ ପଚାରିଲେ ହେ ମହର୍ଷି ଆପଣ ଆସିଲେ ହେଲେ ଚିତ୍ରସେନ ଗଲା, ଶୁଣ ହେ ପଣ୍ଡିତ ଗଲେ ବ୍ରହ୍ମା।

ଦଣ୍ଡକ ବନରେ ଲୁଚିଛି ବୋଲି ନାରାୟଣ ଜାଣି ନନ୍ଦୀ ଘୋଷ ଉପରେ ଆରୋହଣ କରି ଦଣ୍ଡକ ବନକୁ ବାହାରିଲେ।

ନାରାୟଣ କହିଲେ ଅର୍ଜୁନରେ ତୁ ମୋର ପ୍ରାଣର ସୁଖା, ବିପଦ ସମୟରେ ତୋର ମୋର ଦେଖା ହେଲା, ନାରାୟଣଙ୍କୁ ଅର୍ଜୁନ ପଚାରିଲେ ହେ ନାରାୟଣ ତାହେଲେ ଆପଣ ମୋ ଆଗରେ କୁହନ୍ତୁ ଆପଣଙ୍କୁ କି ବିପଦ ପଡିଛି। ନାରାୟଣ କହିଲେ ଅର୍ଜୁନରେ ମୁଁ ଗାଲବଙ୍କ ଆଗରେ ସତ୍ୟ କରିଛି, ଇନ୍ଦ୍ରପ ଚିତ୍ରସନ ଗନ୍ଧର୍ବକୁ କାଟିକରି ତା ମୁଣ୍ଡ ଗାଲବଙ୍କୁ ଦେବି, ତେଣୁ ମୁଁ ତାକୁ ଖୋଜିବାକୁ ଆସିଛି। କହ କାହିଁ ଦେଖିଛୁ କି ବୀର ଚିତ୍ର

0: ମାରିବାକୁ ଆସିଛି। ଅର୍ଜୁନ କହିଲେ ପ୍ରଭୁ ତୁମ ଭଉଣୀ ସତ୍ୟ କରିଛି, ମୁଁ ତାର ଶରଣ ରକ୍ଷା କରିଛି, ଯେତେବେଳେ ଏ କଥାକୁ ଅର୍ଜୁନ କହିଲେ ଏତେ ବୋଲି କହନ୍ତେ ସେ ସକଳ ଚରିତ
1: ସକଳ ଚରିତ ସକଳ ଚରିତ
0: ହରି କହନ୍ତି ମାରିବି ମଘବାର ସୁତ
1: ମଘବାର ସୁତ ମଘବାର ସୁତ
0: ଅର୍ଜୁନ କହନ୍ତି ପ୍ରଭୁ ନ ପାରିବ
1: ମାରି ନ ପାରିବ ମାରି ନ ପାରିବେ ମାରି
0: ସତ୍ୟ କରିଅଛି ମୁଁ ହିଁ ତୁମ୍ଭ ନାମ
1: ଧରି
0: ଯେବେ ତୁମ୍ଭେ ବିପ୍ର ଆଗେ କରିଅଛ
1: ସତ୍ୟ କରିଅଛ ସତ୍ୟ କରିଅଛ ସତ୍ୟ
0: ଆଗେ ମୋତେ ବଧ କର କମଳାଙ୍କ କାନ୍ତ
1: କମଳାଙ୍କ କାନ୍ତ କମଳାଙ୍କ କାନ୍ତ
0: ଅର୍ଜୁନଙ୍କ ନାମ ପଛେ ଆଜୁ ଲୋପ ହେଉ ସତ୍ୟ ସନ୍ଧ ନାମ ଯୁଗେ ଯୁଗେ ରହି
1: ଥାଉ ରାମ ହରି ରାମ ଭଜ ରାମ ଯେ ନବୀନ ସୁନ୍ଦର ରାମ
0: ଅର୍ଜୁନ କହିଲେ ପ୍ରଭୁ।

0: ପୋଷାକ ଡିଜାଇନିଂ, ସିଲେଇ ଏବଂ ବୁଟିକ୍ ବ୍ୟବସାୟ କରିପାରୁଛନ୍ତି। ଆଉ ନିଜର ସୃଜନଶୀଳତା ଓ ବ୍ୟବସାୟିକ ଦକ୍ଷତା ଥିଲେ ଏଥିରୁ ଆପଣମାନେ ମଧ୍ୟ ବେଶ କିଛି ଲାଭ ପାଇପାରିବେ। ଆଜି ସେହିଭଳି ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ସେ ହେଲେ ଇତିଶ୍ରୀ ସାହୁ। ସେ କେମିତି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ଆସନ୍ତୁ ତାଙ୍କଠାରୁ ଜାଣିବା। ପ୍ରଥମେ ତାଙ୍କ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର
0: ମ୍ୟାଡମ, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି।
0: ଆପଣ ତ ବହୁ ଗୁଣର ଅଧିକାରିଣୀ, ତେବେ ଆପଣ କଣ କରନ୍ତି ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଏମିତିରେ ତ ମୁଁ ବହୁତ ଗୁଡ଼େ କୋର୍ସ କରିଛି, ଯେମିତି ଆମର ହ୍ୟାଣ୍ଡିକ୍ରାଫ୍ଟ ହେଲା, ହସ୍ତଶିଳ୍ପର ବିଭିନ୍ନ ପ୍ରକାର ହସ୍ତଶିଳ୍ପର ବି କାମ କରିଛି। ତା ସହିତ ମୁଁ ବେସ୍ ହଉଛି ମୋର ଫ୍ୟାସନ୍ ଡିଜାଇନର, ଆଉ ମୁଁ ଫ୍ୟାସନ୍ ଡିଜାଇନିଂ ସହିତ ଟେକ୍ସଟାଇଲ୍ ଡିଜାଇନିଂ ବି କରିଛି। ଜେଡି ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ମୁମ୍ବାଇରୁ କରିଛି। ତାପରେ ମୁଁ MSME ଆମର ଯୋଉ ଗଭର୍ଣ୍ଣମେଣ୍ଟର ଅଛି ସେଥିରେ ମୁଁ ଗେଷ୍ଟ ଫାକଲ୍ଟି ଅଛି। ତା ସହିତ ମୁଁ ବିଭିନ୍ନ ପ୍ରକାର DC ହ୍ୟାଣ୍ଡିକ୍ରାଫ୍ଟର ବିଭିନ୍ନ ପ୍ରକାର ପ୍ରୋଜେକ୍ଟ, ଗଭର୍ଣ୍ଣମେଣ୍ଟ ପ୍ରୋଜେକ୍ଟ, ସେସବୁରେ ମଧ୍ୟ କାମ କରୁ। ଯେମିତିକି ଆମେ ସବୁ ଗଭର୍ଣ୍ଣମେଣ୍ଟର ସବୁ ପ୍ରୋଜେକ୍ଟ ସବୁ ହେଉଥିଲେ ମୁଁ ପୁରା ଭୁବନେଶ୍ୱରର ଯେତେ ସବୁ ବସ୍ତି ଅଞ୍ଚଳ ଅଛି ସବୁ ଅଞ୍ଚଳରେ ଯାଇକି ମୁଁ ଆମର ଯୋଉ ସ୍ତ୍ରୀ ଲୋକମାନେ ସବୁ କାମ କରିପାରୁନାହାନ୍ତି, ବାହାରେ ଯାଇକିରି କିଛି ରୋଜଗାର କରିପାରୁନଥିଲେ, କି ଝିଅମାନେ ଯେଉଁମାନେ ସବୁ ରୋଜଗାର କରିପାରୁନଥିଲେ, ସେମାନଙ୍କୁ ସବୁ ନିଜ ଗୋଡ଼ରେ ମୁଁ ଯାଇକି ତାଙ୍କୁ ସବୁ ଠିଆ କରେଇକି କାମ ଶିଖେଇକି ସବୁ ବିଭିନ୍ନ ପ୍ରକାର, ଯେମିତିକି ଆମର ସେତେବେଳେ ବଡି ପାମ୍ପଡ଼ ବି ସବୁ ଆସୁଥିଲା, ସେସବୁ ଜିନିଷ ବି ତାଙ୍କୁ ସବୁ ଶିଖେଇଛି। ତା ସହିତ ଆମର ଯେମିତି ସବୁ ବିଭିନ୍ନ ପ୍ରକାର, ଯେମିତି ଆମର କପଡ଼ା ଧର ବଞ୍ଚିଗଲା, ଛୋଟ ଛୋଟ କପଡ଼ା ସବୁ ସେଥିରେ, ଯେମିତି ଆମର ଆପ୍ଲିକ ୱାର୍କ ହେଉଛି ପିପିଲିରେ, ଚାନ୍ଦୁଆ ହେଉଛି, ବେଡ୍ କଭର ହେଉଛି, ଏମିତି ବଡ଼ ବଡ଼ ଜିନିଷ ହେଉଛି। କିନ୍ତୁ ବଡ଼ ବଡ଼ ଜିନିଷ କଲା ଭିତରେ ଆମର କ'ଣ ହେଉଛି ନା, ସାଇଡ଼ରୁ ବି କିଛି କିଛି କପଡ଼ା ସବୁ ରହିଯାଉଛି। ତ ସେଇ ସବୁ କପଡ଼ାକୁ ନେଇକି ଆହୁରି ଛୋଟ ଛୋଟ ଜିନିଷ ବି ଆକର୍ଷଣୀୟ ଜିନିଷ ବି ହେଇପାରୁଛି। ଯେମିତି ସେଇ ସବୁ ଛୋଟ ଜିନିଷକୁ ନେଇକି ମୁଁ ଗଲା ବର୍ଷ ଆମର ଗଭର୍ଣ୍ଣମେଣ୍ଟ ଡ୍ରେସ୍ ଜୁଏଲେରୀ କରିଥିଲୁ, ଛୋଟ ଛୋଟ କପଡ଼ାକୁ ନେଇକି ସେଥିରେ ଜଷ୍ଟ ଆମେ ଟିକେ ଧର ଚେନ୍ ଷ୍ଟିଚ୍ କଲେ ଏମ୍ବ୍ରଏଡୋରୀର, କି ନହେଲେ ବ୍ୟାକ୍ ଷ୍ଟିଚ୍ କଲେ, ଏମିତି ବିଭିନ୍ନ ପ୍ରକାର ଅଳ୍ପ ଖର୍ଚ୍ଚରେ କିନ୍ତୁ ସେଇଟା ଅଧିକାରେ ବିକ୍ରି ହେଉଛି, ଆମର ଏକ୍ସପୋର୍ଟ ବି ହେଉଛି। ସପୋଜ୍ ଧର ଯଦି ସେଥିରେ ଆମର ଖର୍ଚ୍ଚ ହେଉଥିବ 10 ଟଙ୍କା କି 20 ଟଙ୍କା କି ଅତି ବେଶୀ ଠୁ ବେଶୀ 30 କି 50 ହେଲା, ତାକୁ ଆମେ ଡିଜାଇନ୍ ଦେଖିକି 150, 200, 250 ଏମିତିରେ ବି ବିକ୍ରି ହେଉଛି।
0: ଆଜ୍ଞା, ତା ଛଡ଼ା ଆପଣ ପେଣ୍ଟିଂ ମଧ୍ୟ କରନ୍ତି?
1: ହଁ, ବିଭିନ୍ନ ପ୍ରକାର ପେଣ୍ଟିଂ କରେ, ଯେମିତି ଗ୍ଲାସ୍ ପେଣ୍ଟିଂ ହେଲା, କି ନହେଲେ ଆମର ୟୁଜ୍ ଆଣ୍ଡ ଥ୍ରୋ, ଯେମିତି ଆମର ସବୁ ୱେଷ୍ଟ ମେଟେରିଆଲ୍କୁ ନେଇକି ବହୁତ ଗୁଡ଼େ ମୁଁ ପେଣ୍ଟିଂ କରିଛି। ଯେମିତି ଛୋଟ ଛୋଟ, ଯେମିତି ଆମର ପେସ୍ତା ବାଦାମ, ବାଦାମ ଖାଇସାରିଲା ପରେ ତା ଖୋଳଟାକୁ ଆମେ ଫୋପାଡ଼ି ଦେଉଛେ, କିନ୍ତୁ ସେଇ ଖୋଳରେ ନେଇକିରି ବି ତା ଦେହରେ ଆମର ଜୁଏଲେରୀ ବି ହେଉଛି, ଆମର ଡେକୋରେଟିଭ ହୋମ୍ ଫର୍ନିସିଂରେ ଯେମିତି ଡେକୋରେଟିଭ ଆଇଟମ୍ ହେଲା, ସେସବୁ ଜିନିଷ ବି ହେଇପାରୁଛି, ପେଣ୍ଟିଂ ବି ହେଇପାରୁଛି, ଯୋଉଟାକି ମାନେ ଅନ୍ୟମାନେ ଭାବିନଥିବେ ଯେ ସେଟାକୁ ଖାଇକି ଫୋପାଡ଼ି ଦେଉଛି।
0: ସତରେ ଆପଣ ତ ବହୁ ଗୁଣର ଅଧିକାରିଣୀ, ଏ ଯୋଉ ଫ୍ୟାସନ୍ ଡିଜାଇନିଂ ପ୍ରତି ଆପଣ ଆକୃଷ୍ଟ କେମିତି ହେଲେ?
1: କହିବାକୁ ଗଲେ ମୁଁ ସେ ଲାଇନ୍ରେ ହିଁ ନଥିଲି, କାରଣ ମୁଁ ସାଇନ୍ସ ଷ୍ଟୁଡେଣ୍ଟ, ବଟନି ଅନର୍ସ ମୋର ଥିଲା ବିଜେପି କଲେଜ,

0: ଆମ ଘରେ ସମସ୍ତେ ଡାକ୍ତର ଇଞ୍ଜିନିୟର, ତ ମୋ ବାପା ବି ମାନେ ରିନାଉଣ୍ଡ ଡକ୍ଟର ଥିଲେ ସିମିର ଆମର। ମୁଁ ସବୁବେଳେ ବାପାଙ୍କ ସାଙ୍ଗରେ ଯାଇ ପୋଷ୍ଟମର୍ଟମ୍ ଦେଖେ। ମୋର ଭାରି ଇଚ୍ଛା ଥିଲା ମେଡିକାଲ ପଢିବା ପାଇଁ, ମୁଁ ସାଇନ୍ସ ନେଇକି ବି ପଢିଥିଲି ସେଥିପାଇଁ, ଆଉ ମେଡିକାଲ ବି ପାଇଥିଲି। କିନ୍ତୁ ସେ ଏମିତି ବାପା କହିଲେ ନାହିଁ, ଟିକେ ବହୁତ କନଜରଭେଟିଭ ଥିଲେ, ତ ସିଏ କେବେ ହେଲେ ଚାହୁଁନଥିଲେ ଝିଅମାନେ ଯାଇ, କାରଣ ବାପା ବି ମୁଁ ଦେଖିଛି ଲାଇଟ୍ ନଥିବ ପାଣି ନଥିବ ବହୁତ ଇଣ୍ଟେରିୟରରେ ଯାଇକି କାମ କରିଛନ୍ତି, ପୋଷ୍ଟିଂ ହୁଏ ତାଙ୍କର କାମ କରନ୍ତି। ଆମେ ଓଡ଼ିଶା ସାରା ବି ବାପାଙ୍କ ସାଙ୍ଗେ ବୁଲିଛୁ, ତ ସବୁବେଳେ ସେ କହନ୍ତି ଝିଅ ପିଲା ଏତେ କ'ଣ କଷ୍ଟ କରିବେ, ସେଥିପାଇଁ ସେ ରାଜି ନଥିଲେ। କିନ୍ତୁ ମୁଁ ଯେହେତୁ ସ୍କଲାରସିପ୍ ସବୁଥିରେ ପାଇଥିଲି, ତ ମୁଁ ବି କହିଲି ଯେ ନାଇଁ ମୁଁ ଯାହା ବି ହେଲେ ପଢ଼ିବି ଯିବି କରିବି। କିନ୍ତୁ ସେତେବେଳେ ପୁଣି ବାପା କହିଲେ ନାଇଁ ତୁ MBBS ପଢିବୁନି, BDS ପଢିବୁ, ଯେଉଁଥିରେ କ୍ଲିନିକ ଖୋଲିବୁ, ତତେ ବାହାରକୁ ଚାକିରି କରିବାକୁ ଛାଡ଼ିବି। ଏମିତି
1: ସବୁ
0: ବହୁତ ମନ ଦୁଃଖ ହେଲା, ଏମିତିକି ମୁଁ ଗୋଟେ ବର୍ଷ ପାଠ ବି ପଢିଲିନି, ପାଠ ପଢିଲିନି। ତାପରେ ହଠାତ୍ ଦିନେ ଜଣେ ଏମିତି ମ୍ୟାଡାମ୍ଙ୍କ ସହିତ ଦେଖା ହେଲା, ଆଉ ଏଇ ଲାଇନ୍ରେ କହିଲେ, ମୁଁ ଏଣ୍ଟ୍ରାନ୍ସ ଦେଲି, ଯାହା ହଉ ପାଇଗଲି। ତାପରେ ଏଇ ଲାଇନ୍ରେ ପଶୁ ପଶୁ ମୁଁ ଏଇ ଲାଇନ୍ରେ ସବୁ ପ୍ରକାର କୋର୍ସ କରିଲି। ମୁଁ ମୁମ୍ବାଇରୁ ନେଇଥିଲି ଜେଡି ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିରୁ, ସେଠୁ ସରିଲା ପରେ ମୁଁ 97ରୁ ଜବ୍ କରିଆସୁଛି। ଏସବୁ ମୋର ହେଇଗଲାଣି 26 ଇୟର୍ସ ଉପରେ ହେଇଗଲାଣି ଜବ୍ରେ। ଆଉ ମୁଁ ୟା ଭିତରେ ମାନେ ବହୁତ ଗୁଡ଼େ ପ୍ରୋଗ୍ରାମ୍ କରିଛି, ଯେମିତି ଆମର କଏଦୀମାନଙ୍କର ପିଲାମାନଙ୍କୁ ଯାଇକି ଶିଖେଇକି ତାଙ୍କୁ ବି ରୋଜଗାରକ୍ଷମ କରିଛି। ତା ଛଡ଼ା ବିଭିନ୍ନ ପ୍ରକାର ଯେମିତି ସବୁ ସ୍ଲମ୍ ଏରିଆ ସବୁ ଯାଇକି ସେଠି ବି ଯାଇକି ସେସବୁ ଇଏରେ ବି କାମ ଶିଖେଇକି ସେମାନଙ୍କୁ ବି କରିଛି। ଆଉ ଏବେ ରିସେଣ୍ଟଲି ଆମର ବ୍ରାସ୍ ବେଲ୍ର କାଠପୁତଳିର ହେଇଥିଲା, ବହୁତ ଇଣ୍ଟେରିୟର୍ରେ ଯାଇକି କାମ ହେଇଥିଲା, ଯେଉଁଥିରେ କି ମାନେ ସେମାନେ କିଛି ଶିଖିନଥିଲେ ଜାଣିନଥିଲେ, ତାଙ୍କୁ ଯାଇକି କାମ ଶିଖେଇକି। ଆମର କ'ଣ ଝିଅ ବାହାଘର ବେଳେ ଆମର କଂସା ପିତ୍ତଳର ଖାଲି ବାସନ କୁସନ ଦିଆ ହୁଏ ମାନେ ଶୁଭ ଦୃଷ୍ଟିରୁ, କିନ୍ତୁ ସେଇଟା ସବୁବେଳେ ଆଉ ସେ ଜିନିଷଟା ଚାଲେନି, ତ ରୋଜଗାର ତାଙ୍କର ବନ୍ଦ ହେଇଗଲା, ବହୁତ ଗୁଡ଼େ ପରିବାର ବି ବନ୍ଦ ହେଇଗଲା ସେସବୁ କାମରୁ। କିନ୍ତୁ ଏବେ ପୁଣି ଗଭର୍ଣ୍ଣମେଣ୍ଟ ଯେହେତୁ ଏସବୁ କାମ ସବୁ ଆରମ୍ଭ କରିଛି, ତ ସେଇ ଇଏରେ ଆମେ ପୁଣି ଆଜ୍ ଏ ଡିଜାଇନର ଆମେ କଲୁ, ଯେଉଁଟାକି ମାନେ ସେଇ ଟ୍ରାଡିସନାଲ ଜିନିଷ ଅଛି, କିନ୍ତୁ ତାକୁ କେମିତି ଆମେ ମଡର୍ଣ୍ଣ ୱେରେ ତାକୁ ଆଉ ଥରେ ୟୁଟିଲାଇଜ କରିବା। ତ ଯୋଉ ଆମର ପିତ୍ତଳ କଂସ ପିତ୍ତଳର ଥାଳି ସବୁ ଥିଲା, ସେ ଥାଳିରେ ଆଉ ଡିଜାଇନ ଟିକେ, ଯେମିତିକି ମୁଁ ବହୁତ ସେଟା ପ୍ରଶଂସା ବି ହେଲା, ଜଗନ୍ନାଥଙ୍କର ଗୋଟେ ଚିତ୍ର କରିଲୁ, ତାକୁ କଲର ଦେଲୁ, ତାକୁ କ'ଣ କଲୁ ନା ଆମେ ୱାଲ୍ ହ୍ୟାଙ୍ଗିଙ୍ଗ କରିଲୁ, ଯେଉଁଟାକି ଆମର ଇଣ୍ଟେରିୟର ବିଭିନ୍ନ ପ୍ରକାର ବିଲ୍ଡିଂ ଏସିଆରେ ସବୁ ବିଲ୍ଡର ମାନେ ସେମାନେ ବି ସବୁ ନେଲେ, ଇଣ୍ଟେରିୟର ମାନେ ନେଲେ, ଯେଉଁଟାକି ତାଙ୍କର କ'ଣ ମାର୍କେଟରେ ଖାଲି କଂସା ଥାଳି ହିସାବରେ ପିତ୍ତଳ ଥାଳି ହିସାବରେ ଚାଲିଥିଲା, ସେଇଟା ଆମର ଏସବୁ ଇଏରେ ବି ୟୁଜ୍ ହେଇପ।
1: ଏଥିପାଇଁ କ'ଣ ସବୁ କୋର୍ସ କରିବାକୁ ପଡ଼ିଥାଏ ସେ ବିଷୟ ଟିକେ କୁହନ୍ତୁ।
0: ଏଥିପାଇଁ ଆପଣଙ୍କର ଯେମିତି ବିଭିନ୍ନ ପ୍ରକାର ସ୍କିଲ୍ ଇଣ୍ଡିଆର ଏବେ ସବୁ ବିଭିନ୍ନ ପ୍ରକାର କୋର୍ସ ଶିଖାହଉଛି, ସବୁ ହ୍ୟାଣ୍ଡିକ୍ରାଫ୍ଟର ହେଲା, ସବୁଥିରର 6 ମାସିଆ 3 ମାସିଆ ବର୍ଷିକିଆ ଏମିତି ସବୁ ବିଭିନ୍ନ ପ୍ରକାର କୋର୍ସ ସବୁ ଶିଖାହଉଛି, ତାଙ୍କୁ ରୋଜଗାରକ୍ଷମ ବି କରୁଛନ୍ତି।
1: ଆଜ୍ଞା, ଆପଣ କ'ଣ ସବୁ ଡିଜାଇନ୍ କରନ୍ତି?
0: ମୁଁ ଯେମିତି ମାନେ ମୋର ବେସ୍ ଏବେ ଚାଲିଛି ୱେଷ୍ଟ ମେଟେରିଆଲ୍କୁ ନେଇକି ଚାଲିଛି, ସେଇଥିରେ ମାନେ ଆମର ଗାର୍ମେଣ୍ଟଠୁ ନେଇକି ଯେମିତି ଛୋଟ ଛୋଟ ପ୍ୟାଚ୍ ଆମର ସମ୍ବଲପୁରୀ ହ୍ୟାଣ୍ଡଲୁମ୍ର ଧର ବଞ୍ଚିଗଲା, ସେଥିରୁ ଆମେ ନେଇକି ଜୁଏଲେରୀ ବି କରୁଛୁ, ତା ସହିତ ମାନେ ଡ୍ରେସ୍ ଆଗ ପ୍ୟାଚ୍ କରିକି କରିଲୁ, ତା ସହିତ ଛୋଟ ପିସ୍ ନେଇକି ତାକୁ ଜୁଏଲେରୀ ବି କରିଲୁ। ବେଶୀ ମୋର ସଷ୍ଟେନେବିଲିଟି ଉପରେ ଚାଲିଛି କାମ।
1: ଆଜ୍ଞା, ଏଇ ଯୋଉ ଆପଣ କହିଲେ ତାକୁ ନେଇକି ଡ୍ରେସ୍ ସବୁ କରୁଛନ୍ତି, କ'ଣ କେମିତି କରୁଛନ୍ତି?
0: ମାନେ ଯେମିତି ଛୋଟ ଛୋଟ ପିସ୍ ଆମର ବଳିଗଲା, ଛୋଟ ଛୋଟ ପିସ୍ କପଡ଼ାକୁ ନେଇକି ଆଇଦର ଆମେ ଗୋଟେ ପ୍ଲେନ୍ କପଡ଼ା ଉପରେ ପ୍ୟାଚ୍ କରିକି ଗୋଟେ ଗାର୍ମେଣ୍ଟ କରିଲୁ, କିମ୍ବା ଏମିତି ଧର ସରୁ ସରୁରେ ଯଦି ଆମର ବିଭିନ୍ନ ପ୍ରକାର ସାଇଡ୍ କପଡ଼ା ବଳିଲା, ତାକୁ ଆମେ ଜଏଣ୍ଟ କରିକି ଗୋଟେ ବଡ଼ ଫ୍ୟାବ୍ରିକ୍ ଆଗ ବନେଇ ଦେଉଛୁ, ଯେଉଁଟାକି ତା ଉପରେ ପୁଣି ଡିଜାଇନ୍ କରିଦେଲେ ସେଇଟା ହେଇଯାଉଛି। ତ ସେଇଟା ଆମର ଛୋଟ ଛୋଟ ସରୁ କପଡ଼ା ବି ୟୁଜ୍ ହେଇଯାଉଛି ଗାର୍ମେଣ୍ଟ କରିବା।
1: ଆଜ୍ଞା, ଆପଣ ନିଜେ ଘରେ କରିଛନ୍ତି?
0: ହଁ, ମୋର ଗୋଟେ ୱାର୍କସପ୍ ଅଛି, ଆଉ ତା ସହିତ ମୋର ଏକ୍ସପୋର୍ଟ ବି କରିବାକୁ ସବୁ ଏବେ ପ୍ୟାନାଲାଇଜ୍ ହେଇଛି, ମୁଁ ଏକ୍ସପୋର୍ଟ କରିବି, ଏକ୍ସପୋର୍ଟ ଏକ୍ଜିବିସନ୍ ସବୁ ଆଟେଣ୍ଡ କରୁଛି। ସେଥିରେ ଆମର ଗଲା ବର୍ଷ ଦିଲ୍ଲୀରେ PCS ପ୍ରୋଗ୍ରାମରେ ମୋର 4ଟା କଣ୍ଟ୍ରିକୁ ଜିନିଷ ଯାଇଥିଲା, ଆଉ ମୁଁ G20ରେ ବି ଆମର ସେଥିରେ ଖୋର୍ଦ୍ଧା ଗାମୁଛାକୁ ନେଇକି ମୁଁ ବ୍ଲେଜର କରିକି ସେଥିରେ ପଟ୍ଟଚିତ୍ର କରିଥିଲି, ଯୋଉଟାକି ବହୁତ ପ୍ରଶଂସନୀୟ ହେଲା।
1: ବିଦେଶୀ ପର୍ଯ୍ୟଟକ ମାନେ ନିଶ୍ଚୟ ଏକ୍ଜିବିସନକୁ ସବୁ ଆସୁଥିବେ, ସେମାନେ ତାକୁ ଦେଖି କ'ଣ ତାଙ୍କର?
0: ସେମାନେ ତ ଏମିତିରେ ତ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ନେଇକି ତାଙ୍କର ବହୁତ ଆଶା ଆଉ ବହୁତ ତାଙ୍କର ଇଣ୍ଟରେଷ୍ଟ ଥାଏ,

0: ଜିନିଷ ଦେଖନ୍ତି ସବୁଥିରେ ସେମାନେ ବହୁତ ଇଣ୍ଟରେଷ୍ଟ ନେଇକି ବହୁତ ଆଶ୍ଚର୍ଯ୍ୟାନ୍ୱିତ ବି ହୁଅନ୍ତି। ଆଉ ଆମର ବି ଓଡ଼ିଶାରେ ବହୁତ କାରିଗର ସେମିତି ଅଛନ୍ତି ଯେଉଁମାନେ ବହୁତ ଛୋଟ ଛୋଟ ଜିନିଷ ବି କରନ୍ତି, ବହୁତ ଆକର୍ଷଣୀୟ ବି ହେଇଥାଏ। ତ ମୋର ଗୋଟେ ହେଇଥିଲା, ମୁଁ କୋଣାର୍କ ଚକରେ ସବୁ ନର୍ତ୍ତକୀମାନଙ୍କୁ ନେଇକି ଗୋଟେ ପଟ୍ଟଚିତ୍ର କରିଥିଲି। ତ ଏମିତି ମାନେ ସେମାନେ ବହୁତ ବାହାର ଲୋକଙ୍କର, ବିଦେଶ ଲୋକମାନଙ୍କର ବହୁତ ଇଣ୍ଟରେଷ୍ଟ ଓଡ଼ିଶା ପ୍ରତି ଆଉ ତାଙ୍କର କାରୁକାର୍ଯ୍ୟ।
1: ଆପଣ ତ ଡ୍ରେସ୍ ଡିଜାଇନ୍ କରନ୍ତି, କିନ୍ତୁ ଆଜିକାଲି ଶାଢ଼ୀରେ ମଧ୍ୟ ପ୍ୟାଚ୍ ୱାର୍କ ଦେଖାଯାଉଛି।
0: ହଁ, ଶାଢ଼ୀକୁ ନେଇକି ଯେମିତି ଆମର ମଡର୍ଣ୍ଣ ପ୍ୟାଚ୍ ୱାର୍କ ସବୁ, ଆଗରୁ କ'ଣ ଆମର ଫୁଲ ପତ୍ର ଡାଳି ଏସବୁ ହଉଥିଲା, ଏବେ ଆମେ କିଛି ଗୋଟେ ଥିମ୍କୁ ନେଇକି କରୁଛୁ। ଯେମିତି ମୁଁ ଗଲା ବର୍ଷ କରିଥିଲି ଗୋଟେ ଓଡ଼ିଆ ଅସ୍ମିତା, ଓଡ଼ିଆ ଅସ୍ମିତାରେ ମୁଁ ସେଥିରେ ଦେଖେଇଥିଲି ମାନେ ଆମର ସାଇଡ଼ରୁ ଯେଉଁ ବଳିଯାଉଛି ହ୍ୟାଣ୍ଡଲୁମ୍ କପଡ଼ା, ପଶାପଲ୍ଲୀର ବର୍ଡର୍ ଦେଇଥିଲି। ତା ଛଡ଼ା ତା ଦେହରେ ଆଉ ଗୋଟେ ବର୍ଡର୍ରେ ମୁଁ ଆମର ଓଡ଼ିଆ ବର୍ଣ୍ଣମାଳା ଯେଉଁ ଅଛି 49 ଅକ୍ଷର ଅଛି, ତାକୁ ନେଇକି 49 ପ୍ରକାରର ଏମ୍ବ୍ରଏଡୋରୀ ଷ୍ଟିଚ୍ରେ କରିଥିଲି। ତା ବାଦ ଆମର ତା ସାଇଡ଼୍ରେ ମୁଁ ଯେମିତି ନେଇଥିଲି ଆମର ପୁରୀ ମନ୍ଦିର ନେଇଥିଲି, କୋଣାର୍କ ଚକ ନେଇଥିଲି, ସମୁଦ୍ର ବି ଦେଖେଇଥିଲି, ଆଉ ତା ଦେହରେ ଆମର ଓଡ଼ିଶୀ ନାଚ ତାର ଗୋଟେ ମୁଦ୍ରା, ଆଉ ତାର ହସ୍ତ ମୁଦ୍ରାର 15 ହସ୍ତ ମୁଦ୍ରା ସବୁ କିଛି ଆମର ଏମ୍ବ୍ରଏଡୋରୀରେ ହେଇଥିଲା। ତା ସହିତ ଆମର ମାଣବସା ଗୁରୁବାର ତାର ଚିତା ଲକ୍ଷ୍ମୀପାଦ ଏସବୁ ଦେଖେଇକି ତାର ଟପିକଟା ରଖିଥିଲୁ ଓଡ଼ିଆ ଅସ୍ମିତା, ତାକୁ ହିଁ ନେଇକି ଗୋଟେ ବଡ 6 ର ଗୋଟେ ୱାଲ୍ ହାଙ୍ଗିଂ କରିକି ସେଟା ଷ୍ଟେଟ୍କୁ ମୁଁ ଦେଇଛି।
1: ଆଚ୍ଛା, ତେବେ ଗୋଟିଏ ଡିଜାଇନ୍ କରିବା ପାଇଁ, ଗୋଟିଏ ଗୋଟିଏ ଡ୍ରେସ୍ ହେଲା ବା ଶାଢ଼ୀ ହେଲା, ଏସବୁ ଡିଜାଇନ୍ କରିବା ପାଇଁ ଆପଣଙ୍କୁ କେତେ ସମୟ ଲାଗେ ନା କେତେ ଦିନ ଲାଗିଥାଏ?
0: ସେଇଟା ଡିପେଣ୍ଡ କରୁଛି ମାନେ ଆମର ଡିଜାଇନ୍ଟା କେଉଁ ଟାଇପ୍ର ସେଇ ଉପରେ ଡିପେଣ୍ଡ କରୁଛି। ଗୋଟେ ଗୋଟେ ଡିଜାଇନ୍ କରିବାକୁ ଯେମିତି ଧର 15 ଲାଗିଲା କି ମାସେ ଲାଗିଲା, ଦେଢ଼ ମାସ ଲାଗିଲା। ଆଉ ସେ ଯେଉଁଟା ଏବେ କହିଲି ଓଡ଼ିଆ ଅସ୍ମିତା, ସେଇଟା କରିବାକୁ ପୁରା ମାନେ କଣ୍ଟିନ୍ୟୁଅସ୍ ବସିକି କରିକି ତାକୁ 1.5 ରୁ 2 ମାସ ଲାଗିବ କରିବା ପାଇଁ।
1: ଆପଣମାନେ ବିଭିନ୍ନ ଏକ୍ସିବିସନ୍କୁ ଯାଆନ୍ତି?
0: ହଁ, ଆମର ଯେମିତି ନ୍ୟାସନାଲ୍ ଲେବୁଲ୍ରେ ସବୁ ହେଲା, ପୁନେରେ ମୁଁ ଗଲା ବର୍ଷ ଯାଇଥିଲି ଗୋଟେ ଏକ୍ସପୋର୍ଟ ଏକ୍ସିବିସନ୍କୁ ଯାଇଥିଲି, ସେଠି ଏମ୍ବ୍ରଏଡୋରୀ ଆଉ ଆମର ଢୋକ୍ରାର ଜିନିଷ ବହୁତ ସେଠି ସେଲ୍ ହେଇ। ତ ଢୋକ୍ରାଟା ହେଉଛି ଗୋଟେ ମେଟାଲ୍ର ଆମର ଜିନିଷଟା ଯେଉଁଟାକି ଆଗରୁ ଡେକୋରେଟିଭ୍ ଆଇଟମ୍ ସବୁ ହେଉଥିଲା, ଏବେ ସେଟା ଜ୍ୱେଲେରୀ ଆକାରରେ ସବୁ କରାହେଇଛି ଆଉ ବହୁତ ସେଇଟା ବିଦେଶରେ ବି ନାଁ କରିଛି, ଦେଶରେ ବି ନାଁ କରିଛି। ତ ସେଠାରେ ହେଉଛି ଆମର ଜିଙ୍କ ଫସ୍ଫେଟ୍, ଏମିତି ବିଭିନ୍ନ ପ୍ରକାର ଅଷ୍ଟଧାତୁ ଯେମିତି ଆମର ଥାଏ ସେଇ ଟାଇପ୍ର, ସେମିତି ବିଭିନ୍ନ ପ୍ରକାର ଧାତୁର ଏକ୍ସଟ୍ରାକ୍ଟକୁ ନେଇକି ସେଇଟାକୁ ବାଡ଼େଇକି ତାକୁ ପୋଡ଼ିକି ଆମର ସେଇଟା ଢୋକ୍ରାଟା ଜ୍ୱେଲେରୀ କରାହୁଏ। ତା ଦେହରେ ଆମର ନେକଲେସ୍, ଇୟରିଂ, ବିଭିନ୍ନ ପ୍ରକାର ଆମର ହ୍ୟାଣ୍ଡ ରିଙ୍ଗ, ସବୁ ପ୍ରକାର ଜ୍ୱେଲେରୀ ତିଆରି କରାହେଉଛି। ପଟ୍ଟଚିତ୍ରର ଚାହିଦା ତ କୋଉ ଆଦିମ କାଳରୁ ଏପର୍ଯ୍ୟନ୍ତ ବି ଚାଲିଛି, ଆଗକୁ ବି ଆହୁରି ଚାଲିବ। ଆଉ ସମସ୍ତେ ଯେତେ ବି ବିଦେଶରୁ ସବୁ ଆସନ୍ତି ସେମାନେ ବି ଜାଣିଗଲେଣି ଯେ ପଟ୍ଟଚିତ୍ର ଓଡ଼ିଶାର ବୋଲି, ସେମାନେ ବି ପୁରା ପ୍ରସିଦ୍ଧ ହେଇଗଲାଣି। ତେଣୁ ସେଇଟା ପୁରା କାଳ କାଳ ଧରି ସବୁବେଳେ ଚାଲିଥିବ, ଖାଲି ଗୋଟେ ଗୋଟେ ଜିନିଷ ସେଥିରେ ଟିକେ ଟିକେ ଇମ୍ପ୍ରୋମାଇଜ୍ କରାହଉଛି। ଯେମିତି ଆଗରୁ ଟ୍ରାଡିସନାଲରେ ଆମେ ଖାଲି ଯେମିତି ୟେଲୋ, ଗ୍ରୀନ, ବ୍ଲୁ, ରେଡ୍ ଏଇସବୁ ଇଏ କରୁଥିଲୁ, ଏବେ ଧୀରେ ଧୀରେ ତା ଦେହରେ ସେଡିଂ ସବୁ କରାହଉଛି, ଯେଉଁଥିରେ କି ଆଉ ଟିକେ ତାର ଜିନିଷଟାର ଆକର୍ଷଣୀୟଟା ବଢ଼ିଯାଉଛି ଆଉ ସମସ୍ତେ ତାକୁ ଆହୁରି ପସନ୍ଦ ବି କରୁଛନ୍ତି।
1: ଆଜ୍ଞା, ତେବେ ଓଡ଼ିଶାରେ ଏହାର ସ୍ଥିତି କେମିତି ରହିଛି ଆପଣ ଦେଖୁଛନ୍ତି?
0: ବହୁତ ଭଲ ରହିଛି, ମାନେ ସମସ୍ତଙ୍କର ତ ଚାହିଦା ରହିଛି, ଯାହା ଘରକୁ ବି ଯିବେ ଯାହାକୁ ବି ଦେଖିବେ ସମସ୍ତଙ୍କ ପାଖରେ ଯେମିତି ହେଲେ କିଛି ନା କିଛି, ଛୋଟ ହଉ ବଡ଼ ହଉ, ପଟ୍ଟଚିତ୍ରର ଯେମିତି ହେଲେ କିଛି ନା କିଛି ପ୍ରଡକ୍ଟ ତାଙ୍କ ପାଖରେ ଥିବ, ଚାହେ ଆପଣ ଚାବି ରିଙ୍ଗଟେ ବି ହଉ କି ଇୟରିଙ୍ଗଟେ ହଉ, ନହେଲେ ଶାଢ଼ୀ ହଉ, ୱାଲ୍ ହାଙ୍ଗିଙ୍ଗ ହଉ, ଯାହା ବି ହଉ, ସମସ୍ତଙ୍କ ଘରେ କିଛି ନା କିଛି ଗୋଟେ ପଟ୍ଟଚିତ୍ରର ଯେମିତି ହେଲେ ଥିବ।
1: ଆଜ୍ଞା, ଆପଣ ଏହା ଛଡ଼ା କହିଲେ ଯେ ବିଭିନ୍ନ ପ୍ରକାରର ଅଳଙ୍କାର ତିଆରି କରିଥାନ୍ତି, ତେବେ କ'ଣ ସବୁ ପ୍ରସ୍ତୁତ କରନ୍ତି?
0: ଯେମିତିକି ଆମେ ସେ ୱେଷ୍ଟ ମାଟେରିଆଲ୍କୁ ନେଇକି ମୁଁ ବହୁତ ଗୁଡ଼ିଏ କରିଛି। ସପୋଜ୍ ଯେମିତି ଆମର ପତଳା ପତଳା ସରୁ ତାର ଅଛି, ଆଉ ଧର ଘରେ ଯଦି ବଟନ୍ସ ସବୁ ବିଭିନ୍ନ ପ୍ରକାର ବଟନ୍ସ ଅଛି, ବଟନ୍ସକୁ ନେଇକରି ବି ବିଭିନ୍ନ ପ୍ରକାର ଜ୍ୱେଲେରୀ ହେଇପାରୁଛି। ଆଉ କପଡ଼ାର ଯେମିତି ମୁଁ କହିଲି ଆପଣ ଆପ୍ଲିକର ବି ସେ କପଡ଼ାର ସେଥିରେ ବି ଇୟରିଙ୍ଗ ହେଇପାରୁଛି। ତା ଛଡ଼ା ଆମର ସବୁ ଯେମିତି ଛୋଟ ଛୋଟ କିଛି ଯେଉଁ ଜିନିଷ କଟିଂ ସବୁ ରହିଗଲା, ଧର କିଛି ଗୋଟେ ପେଣ୍ଟିଂ କରାହେଉଛି, ଛୋଟ ଛୋଟ କାଚ ଯଦି ରହିଗଲା କି ଷ୍ଟୋନ୍ ରହିଲା, ଏବେ ବେଶୀ ରିସେଣ୍ଟଲି ଚାଲିଛି ରେଜିନ୍ର, ରେଜିନ୍ ଆର୍ଟର, ତ ସେଟାରେ ବି ଜ୍ୱେଲେରୀ ହେଇପାରୁଛି ବହୁତ ଭଲ, ମାନେ କମ୍ ଖର୍ଚ୍ଚ।

0: ରେ କିନ୍ତୁ ଡିମାଣ୍ଡ ତାର ବହୁତ ଅଛି, ଯୋଉଥିରେ କି ପଇସା ବି ବହୁତ ଅଧିକା ବି ମିଳୁଛି ସେଥିରୁ।
1: ଆଜ୍ଞା, ଏଇ ଯୋଉ ଗୋଟେ ହାର ହେଲା ବା କାନଫୁଲ ହେଲା, ଏସବୁ ତିଆରି କରିବା ପାଇଁ ଆପଣଙ୍କୁ କେତେ ସମୟ ଲାଗିଥାଏ?
0: ସେଇଟା ବି ସେମିତି ଡିଜାଇନକୁ ନେଇକି ଗୋଟେ ଗୋଟେ, ଯେମିତି ଧର ଗୋଟେ ଘଣ୍ଟା ଲାଗିଲା କି ଦୁଇ ତିନି ଘଣ୍ଟା ଲାଗିଲା, ଗୋଟେ ଗୋଟେ ଏମିତି ଅଛି ଯୋଉଟା କି ଦୁଇ ତିନି ଦିନ ଲାଗୁଛି। ଦୁଇ ତିନି ଦିନ କ'ଣ ପାଇଁ ଲାଗୁଛି ନା, ଗୋଟେ ଜିନିଷ ଶୁଖିଲା ପରେ ଆଉ ଗୋଟେ ଜିନିଷ ତା ଉପରେ କରାହଉଛି, ତ ସେଥିପାଇଁ ଡିପେଣ୍ଡ କରୁଛି ଡିଜାଇନକୁ ନେଇକି ସେ କେତେବେଳେ 15 ଦିନ ବି ଲାଗୁଛି ଗୋଟେ ଗୋଟେ କରିବା ପାଇଁ ପୁରା ସେଟ୍ଟା। ଯେମିତି ଧର ଛୋଟ ଛୋଟ ମାଳିରେ ହେଲା, ତ ଫ୍ରେଞ୍ଚ ବିଡ୍ସ ବୋଲି କୁହା ହୁଏ ସେଇଟା, ତ ସେଟାରେ ଯଦି କରାହଉଛି ସେଇଟାରେ କରିଲା ମାନେ ଆପଣଙ୍କୁ ଟିକେ ଯାହା ବି ହେଲେ 15 ଦିନ କି 6-7 ଦିନ ଏମିତି ଟାଇମ୍ ଲାଗୁଛି, କାରଣ ଛୋଟ ଛୋଟ କାଚ ମାଳିକୁ ନେଇକି ଡିଜାଇନଟା କରାହଉଛି।
1: ଏଇ ଯୋଉ ବିବାହ ଋତୁ, ବିଭିନ୍ନ ପାର୍ଟିରେ ମହିଳାମାନେ ମାନେ ଡ୍ରେସ୍କୁ ଦେଖି ବା ଶାଢ଼ୀକୁ ଦେଖି ସେ ଅନୁଯାୟୀ ମ୍ୟାଚିଂ କରିକି ସେମାନେ ଜୁଏଲରୀ ସବୁ ପିନ୍ଧିଥାନ୍ତି, ସେସବୁ ଆପଣ ତିଆରି କରନ୍ତି?
0: ହଁ, ସେସବୁ ମାନେ ଆମର ଯେମିତି ଡ୍ରେସ୍ ହେଲା କି ଶାଢ଼ୀ ହେଲା କଷ୍ଟମାଇଜ୍ କରିକି କାହାର କେଉଁ ଟାଇପ୍ର କେମିତି କ'ଣ ଦରକାର ସେଇ ଟାଇପ୍ର ବି ସେମିତି ସବୁ କରାହେଉଛି। ଆଉ ଯେମିତିକି ଆମେ ଏବେ ମିକ୍ସ ମ୍ୟାଚ୍ ବି କରାହେଉଛି, ଯେହେତୁ ମୁଁ ମଲ୍ଟିପୁଲ୍ କ୍ରାଫ୍ଟରେ ଅଛି, ତ ଯେମିତି ଧର କପଡ଼ା ବଳିଗଲା, କପଡ଼ାରେ ଆଗ ବେସ୍ଟା ଜୁଏଲେରୀର କରାହେଲା, ତା ଉପରେ ଧର ଢୋକ୍ରାର କିଛିଟା ଯେମିତି ଡାଳିପତ୍ରର କିଛି ଗୋଟେ ଆକୃତି କରିକି ତା ଉପରେ ଲଗାହେଲା, କିମ୍ବା ନହେଲେ ଆମର ଯେଉଁ ଶଙ୍ଖ ଆଉ ଯେଉଁ କଉଡ଼ି ହେଲା ତାକୁ ଲଗେଇକି, କିଛି ଡିପେଣ୍ଡ କରୁଛି କେଉଁ କଷ୍ଟମର୍ର କେମିତି ଡିଜାଇନ୍ ଅଛି ସେଇ ହିସାବରେ ମିକ୍ସ ମ୍ୟାଚ୍ କରିକି ବି କରାହେଉଛି।
1: ଏସବୁ ବିକ୍ରି ବଟାର ବ୍ୟବସ୍ଥା କେମିତି କ'ଣ କରିଛନ୍ତି?
0: ବିକ୍ରି ବଟାର ଯେମିତି ଆମର ସୋସିଆଲ ମିଡ଼ିଆରେ ସବୁ ଅଛି, ଆଉ ଆମର ଲୋକମାନେ ବି ଜଣେ ଜଣଙ୍କୁ କହିକି ସେ ଦ୍ୱାରା ବି ହେଉଛି, ତା ଛଡ଼ା ଆମର ଏକ୍ଜିବିସନ୍ ସବୁ ଆଟେଣ୍ଡ କରୁଛୁ, ଏକ୍ଜିବିସନ୍ରେ ବି ବିକ୍ରି ହେଉଛି।
1: ଆପଣ ଏହାର ପ୍ରଚାର ପ୍ରସାର ପାଇଁ ଏପରି କରିଛନ୍ତି?
0: ଆଜ୍ଞା।
1: ତେବେ ଗୋଟେ ଗୋଟେ କରିବା ପାଇଁ କେତେ ଖର୍ଚ୍ଚ ହୁଏ, କେତେ ଲାଭ ସେଥିରୁ ପାଇଥାନ୍ତି?
0: ଗୋଟେ ଗୋଟେ କରିବାକୁ ସେମିତି ବି ସେଇ ଡିଜାଇନ୍ ଉପରେ ନିର୍ଭର କରେ। ସପୋଜ୍ ଯେମିତି ଧର 50 ଟଙ୍କା ଖର୍ଚ୍ଚ ହେଲା, ଯାହା ବି ହେଲେ 50 ଟଙ୍କା ଖର୍ଚ୍ଚ ହେଇଛି ସିନା, କିନ୍ତୁ ଦେଖିଲା ବେଳକୁ ବିକ୍ରି ହେଲା ବେଳକୁ ଆଉ ମାର୍କେଟକୁ ନେଇକି କେଉଁ ଜାଗାରେ ବିକ୍ରି କରାହେଉଛି ସେଇ ହିସାବରେ ବି ଡିପେଣ୍ଡ କରୁଛି ପଇସାଟା ଆମର। ତ ଧର ଯଦି ଓଡ଼ିଶାରେ ହେଲା 50 ଟଙ୍କାଟା ବେଶୀ ଟୁ ବେଶୀ ଯେମିତି 80 ଟଙ୍କା କି 100 ଟଙ୍କା 120 ଟଙ୍କା ଏମିତି ଯିବ, ବାହାରେ ଧର କେଉଁ ଜାଗାରେ ହେଲା ସେଇଟା ଆହୁରି ତାଠୁ ଆହୁରି ଡବଲରେ ବି ପଳାଏ, ଯେମିତି 200-250 ଏମିତିରେ ବି ଯାଏ, ଏକ୍ସପୋର୍ଟ ହେଲା ବେଳକୁ ସେଇଟା ଆଉ ଟିକେ ବି ବଢ଼ିଯାଏ। ତ ଡିପେଣ୍ଡ କରୁଛି ମାର୍କେଟକୁ ନେଇକି ଆଉ କଷ୍ଟମରକୁ ନେଇକି ଡିପେଣ୍ଡ କରୁଛି।
1: ତା ସହିତ ଆପଣ କହିଲେ ପେଣ୍ଟିଂ ମଧ୍ୟ କରନ୍ତି?
0: ଆଜ୍ଞା।
1: ଏଥିରେ କେଉଁ ପ୍ରକାରର ପେଣ୍ଟିଂ କରିଥାନ୍ତି?
0: ଯେମିତି ପେଣ୍ଟିଂ ଯେମିତି ଆମର ସବୁ ବିଭିନ୍ନ ପ୍ରକାର, ଗୋଟେ ମୋର ଆୱାର୍ଡ଼ ପାଇଥିଲା ବିଭିନ୍ନ ପ୍ରକାର ଆମର ୱେଷ୍ଟ ଯେଉଁ ମ୍ୟାଗାଜିନ୍ ଅଛି ତାର ପେପର କଟିଂକୁ ନେଇକି ଗୋଟେ ଗାଁର ଦୃଶ୍ୟଟା କରିଥିଲି, ଆଉ ଗୋଟେ କରିଥିଲି ଆଲୁମିନିୟମ ଫଏଲ, ଆମର ବାଥରୁମ୍ରେ ଯେଉଁ ଆଲୁମିନିୟମ ସିଟ୍ ଯେଉଁ ୟୁଜ୍ ହେଉଛି ବାଥରୁମ୍ ଡୋର୍ରେ, ସେଇ ଫଏଲ ଉପରେ ମୋର ଥରେ ଗୋଟେ ସେଟା କରିଥିଲି, ଯେଉଁଟାକି ଆଡଲ୍ଟ ଏଜୁକେସନ୍, ସେଥିରେ ପୁରା ଗୋଟେ ଗାଁର ସିନେରୀ ତାକୁ କରେ। ସେଟା କରିବାକୁ ବହୁତ କଷ୍ଟ ହୁଏ, କାରଣ ତାକୁ ବାଡ଼େଇ ବାଡ଼େଇକି କରିବାକୁ ପଡ଼େ, ବହୁତ କଷ୍ଟ ହୁଏ।
1: ସେଥିପାଇଁ ଆମର ଶ୍ରୋତାଭଉଣୀମାନଙ୍କର ନିଶ୍ଚୟ ଜାଣିବାକୁ ଇଚ୍ଛା ହେଉଥିବ ଯେ କେମିତି ତାକୁ କରନ୍ତି ପ୍ରସ୍ତୁତି, ସେ ବିଷୟ ଟିକେ କୁହନ୍ତୁ।
0: ତ ସେଇଟା ଯେଉଁ ଆଲୁମିନିୟମ ଫଏଲ୍ଟା ଅଛି ସେଇଟା ଆଲୁମିନିୟମ ଚାଦର ଭଳିଆ ଯେଉଁଟା ବାଥରୁମ୍ରେ ଡୋର୍ରେ ବାଡ଼ା ହୁଏ, ସେଇଟାକୁ ଆମେ ଆଣିକି ତା ଉପରେ ଆଗ ସ୍କେଚ୍ଟା ଡ୍ରଇଂଟା ଆଗ କରିଦେଉ, ଯେଉଁ ବି ଡ୍ରଇଂ କରିବାର ଅଛି କରିସାରିଲା ପରେ ଆମର ଯେଉଁ ପେଚକସ୍ ଅଛି ପେଚକସ୍ରେ ତାକୁ ଲାଇନ୍ଟାକୁ ତାର ଡ୍ର କରାହୁଏ। ଲାଇନ୍ଟା ଡ୍ର କରିସାରିଲା ପରେ ତାର ଯେମିତି ଧର ଆମେ ଗଛ ଯଦି ଗୋଟେ କରିଛୁ, ଗଛର ଡାଳିପତ୍ର ଯେଉଁଟା କରାହୁଏ ସେଇଟାକୁ କ'ଣ କରାହୁଏ ନା, ଆମର ଯେଉଁ ବେଲନାପେଡ଼ିର କାଠି ଅଛି, ବେଲନାପେଡ଼ିର କାଠିରେ ତାର ଯେଉଁ ସରୁପଟ କାଠିଟାରେ ବାଡ଼େଇ ବାଡ଼େଇକି ତଳେ ଆମର କମ୍ବଳ ଆଉ ଗନ୍ଥା ଏସବୁ ଦିଆହୁଏ ହାଇଟ୍ କରିବା ପାଇଁ, ଆଉ ଯେଉଁଟାକି ଫାଟିବନି, ତା ଉପରେ ଚାଦରଟାକୁ ରଖିକି ଯଦି ଧର ଡାଳିପତ୍ର କରିବାର ଅଛି ତାକୁ ବାଡ଼େଇ ବାଡ଼େଇକି ତାକୁ ଡାଳିପତ୍ର କରାହୁଏ। ଆଉ କେତେଟା ଜାଗାରେ ଛୋଟ ଛୋଟ କାଠରେ ସବୁ ପତଳା ଏମିତି ଛୁରୀ ଟାଇପ୍ର ସବୁ ଇନଷ୍ଟ୍ରୁମେଣ୍ଟ କରାହେଇଥାଏ, ଯେଉଁଟାକି ସେଇଟାକୁ ୟୁଜ୍ କରିକି ତାକୁ ଦବେଇ ଦବେଇକି ପ୍ରେସ୍ କରିକି ଆଉ ଖୋଳି ଖୋଳିକି ତାକୁ ସବୁ କରାହୁଏ। କରିସାରିଲା ପରେ ତା ଉପରେ ଆମର କ'ଣ ହୁଏ, ଗାଡ଼ିର ଯେଉଁ ଆଣ୍ଟି ରଷ୍ଟ ଲିକ୍ୱିଡ଼ ଗୋଟେ ଲଗା ହୁଏ, ସେଇ ଲିକୁଇଡ଼ଟାକୁ ନେଇକି ତାକୁ ଡାର୍କ ଆଉ ଲାଇଟ୍ ସେଡ୍ କରିକି କରାହୁଏ, ଆଉ ଗୋଲ୍ଡେନ୍ ଡଷ୍ଟ ପାଉଡର୍ ସବୁ ଲଗାହୁଏ। ଲଗେଇଲା ପରେ ତାକୁ ଶୁଖାଯାଏ, ଶୁଖିଲା ପରେ ସେଟା ଫ୍ରେମ୍ କରିକି ବିକ୍ରି କରାହୁଏ। ଆଉ ଗୋଟେ ଯେମିତି ଆମର ଏମ୍ବ୍ରଏଡୋରୀ ରହିଲା, ଏମ୍ବ୍ରଏଡୋରୀରେ ସେମିତି ମୁଁ ଗୋଟେ ମାଛଟେ କରିଥିଲି ଯୋଉଟା ମୋତେ ନ୍ୟାସନାଲ୍ ଆୱାର୍ଡ ପାଇଥିଲା ସୁଇଧାଗା କମ୍ପିଟିସନ୍ରେ, ସେଥିରେ ଗୋଟେ

0: ଆମର ଟ୍ରାଇବାଲର ଯେଉଁ ମାଛ ଅଛି ଡିଜାଇନ୍, ସେଇ ମାଛରେ ମୁଁ 76 ଟାଇପ୍ର ଏମ୍ବ୍ରଏଡରୀ ଷ୍ଟିଚ୍ କରିଥିଲି ତା ଦେହରେ, ଯେଉଁଟାକି ମାନେ ବହୁତ ଭଲ ପ୍ରଶଂସା ବି ହେଇଥିଲା ଆଉ ଆୱାର୍ଡ଼ ବି ସେଥିରେ ମିଳିଥିଲା। ଆଉ ଗୋଟେ କରିଥିଲି କାନଭାସ ଉପରେ ଅଧା ଆମର ଅର୍ଦ୍ଧନାରୀଶ୍ୱର ଫିଗର୍ଟାକୁ ନେଇ କରିଥିଲି, ଯେଉଁଥିରେ କି ସ୍ୟାଣ୍ଡର ଅଧା କରିଥିଲି ଆଉ ଅଧା କାନଭାସର ଥିଲା, ସେଇଟାକୁ ନେଇକି ସେଡିଂ କରିକିରି ସେଟାକୁ କରିବି।
1: ଆପଣ ଯେଉଁ ଏତେ ଗୁଡ଼ିଏ କାର୍ଯ୍ୟ ଏକାଠି କରୁଛନ୍ତି, ଆପଣଙ୍କୁ ସାହାଯ୍ୟ ସହଯୋଗ କିଏ କରିଥାନ୍ତି?
0: ଅଛନ୍ତି, ମୋର ବହୁତ ଷ୍ଟୁଡେଣ୍ଟ ମାନେ ବି ଅଛନ୍ତି, ତା ସହିତ ବହୁତ ମାନେ ଯେଉଁମାନଙ୍କର ଟିକେ ନିଡି ଅଛନ୍ତି ତାଙ୍କୁ ବି ସବୁ ପଇସା ଦେଇକି ତାଙ୍କର ମନ୍ଥଲି ସାଲାରୀ ହିସାବରେ କରିକି ତାଙ୍କୁ ମୁଁ ଶିଖେଇକି କାମ କରୁଛି ସବୁ।
1: ଆଚ୍ଛା, ଆପଣଙ୍କଠୁ ସବୁ ଏଇସବୁ ଶିଖି ସେମାନେ ନିଜେ କେମିତି ସ୍ୱଉପାର୍ଜନକ୍ଷମ ହେଇପାରିଛନ୍ତି?
0: ସେମାନେ ଯେମିତି ସେମାନଙ୍କର ସବୁ SHG ଗ୍ରୁପରେ ସେମାନେ ଅଛନ୍ତି, ଆଉ ବିଭିନ୍ନ ନାରୀ ଶକ୍ତି ମିଶନ ଶକ୍ତି ସେଥିରେ ବି ଅଛନ୍ତି, ଆଉ ତାଙ୍କର ଜିନିଷ ସବୁ ଗଭର୍ଣ୍ଣମେଣ୍ଟ ବି ଯେଉଁ ସ୍କିଲ ଇଣ୍ଡିଆ ତରଫରୁ ଶିଖାଯାଉଛି, ଗଭର୍ଣ୍ଣମେଣ୍ଟ ବି ତାକୁ ବିଭିନ୍ନ ପ୍ରକାର ଏକ୍ଜିବିସନ ଜରିଆରେ ବି ତାଙ୍କର ସବୁ ନେଇକି ବିକ୍ରି କରାହଉଛି, ଆଉ ତାପରେ ତାଙ୍କ ଆକାଉଣ୍ଟକୁ ପଇସା ସବୁ ଯାଉଛି।
1: ତେବେ ପରିବାରରୁ କେତେ ସାହାଯ୍ୟ ସହଯୋଗ ମିଳେ?
0: ପରିବାରରୁ ତ ମୋ ବାପା ମା ଥିଲାବେଳେ ବହୁତ ସେମାନେ ମୋତେ ସପୋର୍ଟ କରିଥିଲେ, ଏବେ ବି ମୋ ପୁଅ ମୋ ସାଙ୍ଗରେ ବି ସବୁଆଡ଼େ ସପୋର୍ଟ କରୁଛି ଯାଉଛି, ତା ସହିତ ନିଜର ଇଚ୍ଛା ଶକ୍ତି ଅଛି ସେଥିପାଇଁ ନିଜେ ଚାଲିଛି ଆଉ ସେଇ କାମରେ।
1: ପିଲାମାନଙ୍କୁ ଏ ଦିଗରେ ନେବା ପାଇଁ ଆପଣ କେବେ ମନସ୍ଥ କରିନଥିଲେ?
0: ପିଲାମାନଙ୍କୁ କରିଥିଲି କିନ୍ତୁ ସେମାନଙ୍କର ଏଇ ଉପରେ ଏତେ ଇଏ ନାହିଁ, ଯେଉଁଥିରେ କି ସେମାନେ ଆଜିକାଲି ଯୁଗରେ ତ ସମସ୍ତେ ଇଞ୍ଜିନିୟର ଇଏ ସିଏ କରୁଛନ୍ତି, ସେଇ ହିସାବରେ ସିଏ ବି ସେଇଟା ପଢ଼ିଲା କିନ୍ତୁ ସାଇଡ୍ ସେ ମୋ ବିଜନେସଟାକୁ ଟେକ୍ ଓଭର ବି କରିଛି।
1: ଆପଣ ତ ଅନେକ ପିଲାମାନଙ୍କୁ ଶିଖଉଛନ୍ତି, ତେବେ ସେମାନେ ଏଇ ଶିଖିଲା ପରେ ଅର୍ଥ କୋଉଠୁ ପାଉଛନ୍ତି?
0: ସେମାନେ ଯେମିତି ବହୁତ ଗୁଡ଼େ ପିଲା ଫ୍ୟାସନ୍ ଡିଜାଇନିଂ ମୁଁ ଯେଉଁମାନଙ୍କୁ ଶିଖେଇଲି, ସେମାନେ ବହୁତ ପିଲା ଏବେ ଇଣ୍ଡିଆ ଭିତରେ ବି ଅଛନ୍ତି, ବହୁତ ପିଲା ଇଣ୍ଡିଆ ବାହାରେ ବି ସବୁ ଯାଇକି ଏମିତି ଦେଖିବାକୁ ଗଲେ ସେମାନେ ମୋଠୁ ଆହୁରି ଅଧିକା ରୋଜଗାର ସବୁ କରୁଛନ୍ତି। ଅନ୍ୟମାନେ ଯେମିତି ବ୍ୟାଙ୍କରୁ ସବୁ ସେମାନେ ଆଜିକାଲି ତ ସବୁ ବିଶ୍ୱକର୍ମା ଯୋଜନା ବିଭିନ୍ନ ପ୍ରକାର ପ୍ରାଇମ୍ ମିନିଷ୍ଟର ଯୋଜନା ଏମିତି ସବୁ ସୁଭଦ୍ରା ଯୋଜନା ଏସବୁ ଉପରେ ବି ସେମାନେ ସବୁ ଯେଉଁ ଋଣ ପାଉଛନ୍ତି ସେଥିରେ ବି ସିଏ ତାଙ୍କର ଗୋଟେ ଛୋଟ ଛୋଟ ସ୍ମଲ୍ ସ୍କେଲ ଉଦ୍ୟୋଗ ବି ସେମାନେ କରିପାରୁଛନ୍ତି। ସେ ଉଦ୍ୟୋଗ ଆମର ଯେମିତି MSMEରେ ଯେମିତି ରେଜିଷ୍ଟ୍ରେସନ କରି ଆମେ ତାଙ୍କୁ ପୁରା ଫୁଲ୍ ପ୍ରୋସେସ୍ ବି ବତେଇ ଦେଉଛୁ ଆଉ ତାଙ୍କୁ ହେଲ୍ପ ବି କରୁଛୁ ଯେ କେମିତି କ'ଣ କରିକି ନିଜର ରୋଜଗାରଟାକୁ ବଢ଼େଇ ପାରିବେ।
1: ଆପଣ ମଝି ମଝିରେ ତଦାରଖ କରନ୍ତି?
0: ହଁ, ଯାଇକି ଆମେ ଫଲୋଅପ୍ ବି କରୁ, ଆମର ଯେମିତି ଅଛି ସବୁ ଗଭର୍ଣ୍ଣମେଣ୍ଟରେ ଯେତେବେଳେ ଯେଉଁଠି କ୍ଲଷ୍ଟରରେ ଯେଉଁଠି ସବୁ ଯେଉଁ କାମ ସବୁ ହେଲା ପ୍ରୋଜେକ୍ଟ ହେଲା ତାପରେ ତାଙ୍କୁ ସବୁ କେମିତି କ'ଣ କାରିଗର ମାନେ ଅଛନ୍ତି କରୁଛନ୍ତି କି ନାହିଁ କ'ଣ କରୁଛନ୍ତି ସବୁ ଯାଇକି ଫଲୋଅପ୍ ବି କରାହୁଏ, ଆଉ ତାଙ୍କୁ ବହୁତ ମାନେ ଫ୍ରିକ୍ୱେଣ୍ଟଲି ତାଙ୍କୁ ସବୁ TADA ଦେଇକି ଗଭର୍ଣ୍ଣମେଣ୍ଟ ବି ସବୁ ବଡ଼ ବଡ଼ ଏକ୍ଜିବିସନକୁ ବି ପଠାଉଛି।
1: ତେବେ ଆପଣଙ୍କର ଯୋଜନା ଆଗକୁ ଆଉ କ'ଣ ରହିଛି?
0: ଯୋଜନା ଯେମିତି ମୁଁ ଚାହୁଁଛି ମାନେ କେମିତି ଆହୁରି ମୋ ଜିନିଷଟାକୁ ବଢ଼େଇବା ପାଇଁ ମୁଁ ବିଦେଶ ଯିବାକୁ ସେଟା ବି ଟ୍ରାଏ କରୁଛି, ଆଉ ତା ସହିତ ଲୋକମାନଙ୍କୁ ବି ଯିଏ ଯେଉଁଥିରେ ଭଲ କରୁଛନ୍ତି ସେମାନଙ୍କର କାମ ଗୁଡ଼ାକୁ ନେଇକି ବି ମୁଁ ବହୁତ ଗୁଡ଼େ ଏକ୍ଜିବିସନ ଯାଇକି ବି ସେମାନଙ୍କର ସବୁ କାମକୁ ଆଗକୁ ନେଉଛି।
1: ଏତେ କର୍ମ ବ୍ୟସ୍ତତା ମଧ୍ୟରେ ରହି ଆପଣ ଅବସର ସମୟରେ କ'ଣ କରନ୍ତି?
0: ମୋର ଅବସର ସମୟରେ ସବୁବେଳେ ମୁଁ ଚିନ୍ତା କରିକି ଭାବେ ଯେ ଆଉ କେମିତି କୋଉ ଜିନିଷଟାରେ ଆଉ କେମିତି କ'ଣ ଡେଭଲପ୍ ହେଇପାରିବ, ସବୁବେଳେ ସେଇ ଚିନ୍ତାଟା ଚାଲିଥାଏ ଯେ କେମିତି ନୂଆ ନୂଆ ଜିନିଷ ହେଇପାରିବ ଆଉ ନୂଆ ନୂଆ ଜିନିଷ ଅତି କମ୍ ଖର୍ଚ୍ଚରେ କେମିତି ଅଧିକା ସବୁ ଭଲ ହେଇପାରିବ ଅଧିକା ରୋଜଗାର ହେଇପାରିବ ସେଇଟା ସବୁବେଳେ ଭାବେ।
1: ମନୋରଞ୍ଜନ ପାଇଁ କ'ଣ କରନ୍ତି?
0: ମନୋରଞ୍ଜନ ପାଇଁ ମୁଁ ସେମିତି ଏମିତି ଶୁଣେ ସବୁବେଳେ ଭଲ ଗୀତ, ଯେମିତି ଅକ୍ଷୟ ମହାନ୍ତିଙ୍କ ହେଲା ଶୁଣେ ଗୀତ, ଏମିତି ପୁରୁଣା ଓଡ଼ିଆ ଗୀତ ବେଶୀ ଭଲ ଶୁଣେ।
1: ତାହେଲେ ଶୁଣେଇ ଦଉଛୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି? ଆଜ୍ଞା।

0: ତେବେ ଶେଷରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆପଣ ଆଜି ଆମ ଭଉଣୀମାନଙ୍କୁ କ'ଣ କହିବେ?
1: ମୁଁ କହିବି ଯେ ଯାହା ଭିତରେ ଯୋଉ ବି ଗୁଣ ଅଛି, ଯିଏ ଯୋଉ ଜିନିଷ କରିପାରୁଛନ୍ତି, ଯେମିତି ଧର କିଏ ଆର୍ଟ କରିପାରୁଛି, କି କିଏ ନହେଲେ ବଡ଼ି ପାମ୍ପଡ଼ କରିପାରୁଛି, ଯିଏ ଯୋଉ କାମଟି କରିପାରୁଛନ୍ତି ସେଇଟା ନିଜ ଭିତରେ ନ ରଖି ତାକୁ ଆହୁରି କେମିତି ବିଭିନ୍ନ ପ୍ରକାର ଯେମିତି ଶିଖା ହେଉଛି ସେସବୁ ଶିଖିକି ନିଜକୁ ନିଜେ ନିଜ ଗୋଡ଼ରେ ଠିଆ ହୋଇ ରୋଜଗାରକ୍ଷମ ହେବା, ସେଇଟା ମୁଁ ଚାହୁଁଛି।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା, ଭଉଣୀମାନଙ୍କୁ ଆପଣ କେମିତି ସ୍ୱଉପାର୍ଜନକ୍ଷମ କରାଇ ପାରିଛନ୍ତି ସେ ବିଷୟରେ ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଆଳାପରେ ଆପଣମାନେ ଶୁଣୁଥିଲେ ଇତିଶ୍ରୀ ସାହୁଙ୍କ ସହିତ ସାକ୍ଷାତକାର। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆରିମାଲ ଶେଷ ହେଲା।
1: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ. ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ. ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ. ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା ୱାନ୍ ଟ୍ୟାଗ୍, ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି. ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତରାଷ୍ଟ୍ରଗୁଡ଼ିକ ଯୋଗଦେବେ. ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି. ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ. ବିଶ୍ୱ କଲ୍ୟାଣ ଦିଗରେ ଏ ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି. ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ. ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ. ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ. ବୈଠକରେ ଅଂଶଗ୍ରହଣ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ

ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଓ ରୁଷ ମଧ୍ୟରେ ବହୁମୁଖୀ ତଥା ଦୀର୍ଘସ୍ଥାୟୀ ରଣନୈତିକ ସହଭାଗିତା ସମ୍ପର୍କ ସୁଦୃଢ଼ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରଲ୍ ରାମାଫୋସା, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିଂହ ଏହି ଦୁଇ ନେତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ। ନାଇଜେରିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିୟଙ୍କା ଓଡୁମେଗୌ ପୋଜୁକୁ ଏବଂ ଉରୁଗୁଏ ବୈଦେଶିକ ମନ୍ତ୍ରୀ ମାରିଓ ଲୁବେଟିଙ୍ଗ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆଜିଠାରୁ 13 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିଛି। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ରାଷ୍ଟ୍ରପତି ଭବନ ଫୋର୍ କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଗତକାଲିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ରହିଛି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ରୁଷ ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ପରିସ୍ଥିତି, ବାଣିଜ୍ୟ ସମ୍ପର୍କ ଏବଂ ଶକ୍ତି ସହଯୋଗ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି। ଆଜି ସନ୍ଧ୍ୟାରେ ମଧ୍ୟ ଶ୍ରୀ ମୋଦି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ପେଜେସ୍କିଆନ୍ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିବେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଆଗାମୀ କିଛି ଦିନ ବିଶ୍ୱ ନେତୃମଣ୍ଡଳୀ ବ୍ରିକ୍ସ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦର ଆହ୍ୱାନ ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛି। ଆମେରିକାରେ ହୋଇଥିବା ଭୟାନକ ସେପ୍ଟେମ୍ବର 11 ଆତଙ୍କବାଦୀ ଆକ୍ରମଣର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦ ଦ୍ୱାରା ବିଶ୍ୱରେ ବହୁ ଧନଜୀବନ ହାନି ହୋଇଛି। ଭାରତ ବହୁ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଛି। ସେପ୍ଟେମ୍ବର 11 ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ସମସ୍ତ ପ୍ରକାର ପଦକ୍ଷେପରେ ଭାରତ ଏକତ୍ର ଭାବେ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। 2014 ଆମେରିକାର ନ୍ୟୁୟର୍କ ସହରରେ ସେପ୍ଟେମ୍ବର 11 ସ୍ମାରକୀ ଏବଂ ସଂଗ୍ରହାଳୟକୁ ତାଙ୍କ ଗସ୍ତ ସମ୍ପର୍କରେ ଏହି ଅବସରରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। 2001 ସେପ୍ଟେମ୍ବର 11 ତାରିଖରେ ଅଲକାଏଦା ଆତଙ୍କବାଦୀ 4 ଅପହୃତ ଯାତ୍ରୀ ବିମାନକୁ ଅସ୍ତ୍ର ଭାବେ ବ୍ୟବହାର କରି ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର 2 ଟାୱାରକୁ ଧ୍ୱଂସ କରିଦେଇଥିଲା। ଏଥିରେ 19 ଅପହରଣକାରୀଙ୍କ ସହିତ 2,977 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ 77 ଦେଶର ନାଗରିକ ରହିଥିଲେ। 2011 ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ଙ୍କୁ ପାକିସ୍ତାନରେ ଲୁଚି ରହିଥିବା ବେଳେ ଆମେରିକା ସେନା ନିହତ କରିଥିଲା। ଦେଶବ୍ୟାପୀ ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ୱାନ୍ ଟ୍ୟାଗ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗାଡ଼ି ମାଲିକଙ୍କ କାର୍ଯ୍ୟକ୍ଷମ ଥିବା ଫାଷ୍ଟ୍ୟାଗ୍କୁ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଯୋଡ଼ିବାର ସୁବିଧା ରହିଛି। ବ୍ୟାଙ୍କ୍ ଆକାଉଣ୍ଟ ପରିବର୍ତ୍ତନ ସମୟରେ ମୋଟର ଚାଳକଙ୍କୁ କାର୍ଯ୍ୟକ୍ଷମ ଥିବା ଫାଷ୍ଟ୍ୟାଗ୍ ଷ୍ଟିକରକୁ ଏଣିକି ଆଉ ବଦଳାଇବାକୁ ପଡ଼ିବ ନାହିଁ। ନୂତନ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରି ଏହି ଫାଷ୍ଟ୍ୟାଗ୍କୁ ପୁନଃ ବ୍ୟବହାର କରାଯାଇପାରିବ। ଶ୍ରୀ ଗଡ଼କରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟୋଲ୍ ପ୍ଲାଜାଗୁଡ଼ିକରେ ଅପେକ୍ଷା ସମୟକୁ 10 ସେକେଣ୍ଡରୁ କମ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟୋଲ୍ ପ୍ଲାଜାରେ ଅଟକି ନ ରହି ମୋଟର ଚାଳକଙ୍କଠାରୁ ସ୍ୱୟଂକ୍ରିୟ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏ ଅବସରରେ ଶ୍ରୀ ଗଡ଼କରୀ ସଡ଼କ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ତଥା ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।

0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ଦୃଢ଼ ସହଭାଗିତା ମାଧ୍ୟମରେ ସ୍ଥାୟିତ୍ୱକୁ ପ୍ରୋହାହନ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଦେଶର ଆର୍ଥିକ ରଣନୀତିରେ ଏହା କେନ୍ଦ୍ରବିନ୍ଦୁ ପାଲଟିଛି। ନୂଆଦିଲ୍ଲୀରେ ବ୍ରିକ୍ସ ବ୍ୟବସାୟ ସମ୍ମିଳନୀକୁ ଆଜି ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ବିଶ୍ୱ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଏବେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ଏଥିରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନିଯୁକ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆର୍ଥିକ ସହଯୋଗ ପାଇଁ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମନ୍ୱିତ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ 80 ଲକ୍ଷ ଲୋକଙ୍କୁ ହ୍ୟୁମାନ୍ ପାପିଲୋମା ଭାଇରସ୍ HPV ଟିକା ପ୍ରଦାନ କରି ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ HPV ସଂକ୍ରମଣ ରୋକିବା ଏବଂ ତତ୍ଜନିତ କର୍କଟ ରୋଗକୁ ପ୍ରତିହତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି କନ୍ୟା ସନ୍ତାନ କ୍ଷେତ୍ରରେ କର୍କଟ ରୋଗ ନିରାକରଣ ପାଇଁ ଏହି ଟିକାକରଣ ଫଳପ୍ରଦ ହେବ। ଚୀନ୍ର ମୋକିଠାରେ କନିଷ୍ଠ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ମାଲେସିଆ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:15ରେ ଏହି ମ୍ୟାଚ୍ ଖେଳାଯିବ। ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ 5 ଥରର ଚମ୍ପିୟନ୍ ଭାରତ ଚୀନ୍କୁ 15-0 ଗୋଲ୍ରେ ପରାସ୍ତ କରିଛି। କ୍ୟାପ୍ଟେନ୍ ଅନମୋଲ ଇକାଙ୍କ 6 ଗୋଲ୍ ବଳରେ ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ 10 ପଏଣ୍ଟ ହାସଲ କରି ପୁଲ୍ ଏ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ମାଲେସିଆ ପୁଲ୍ ବି ଗ୍ରୁପ୍ରେ ଚୀନ୍କୁ 1-0 ହରାଇ ସେମିଫାଇନାଲ୍ ଯୋଗ୍ୟତା ହାସଲ କରିଛି। ମହିଳା ଏସିଆ କପ୍ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି 2-ଦିନିଆ 8ଦଶ ବ୍ରିକ୍ ସମ୍ମିଳନୀ। ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ। ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ କହିଲେ ପ୍ରଧାନମନ୍ତ୍ରୀ। ଫାଷ୍ଟ ଟ୍ରାକ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା। ୱାନ୍ ଟ୍ୟାଗ୍ ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi expresses hope for positive discussions with aspiration for global welfare as world leaders gather in New Delhi for BRICS summit commencing tomorrow. Prime Minister Modi to hold bilateral talks with Russian President Vladimir Putin and Iranian President Masoud Pezeshkian today. BRICS Business Forum begins in national capital. External Affairs Minister Dr. S. Jayashankar calls for greater resilience, sustainability and cooperation amid rising global uncertainty as BRICS marks 20 years. India reiterates unwavering resolve to combat terrorism on 25th anniversary of horrific 9/11 attacks in the US. In Men's Junior Asia Cup Hockey, India to take on Malaysia in semi-final at Mochi in China this afternoon. And in US Open Tennis, defending champion Arina Sabalenka and second seed Elena Rybakina set up women's singles title clash. Prime Minister Narendra Modi has said leaders from around the world are gathering in New Delhi for the 18th BRICS summit beginning tomorrow. In a social media post today, Mr. Modi expressed confidence that the conference will witness positive and meaningful discussions on various issues with the welfare of the world as the guiding objective. Our correspondent reports that the two-day summit, which will be held at Bharat Mandapam, will bring together 11 major emerging and developing economies, including Brazil, China, Egypt, Ethiopia, Indonesia, India, Iran, Russia, Saudi Arabia, South Africa, and the UAE.
2: The theme of India Chairship 2026 is Building for Resilience, Innovation, Cooperation, and Sustainability. World leaders, including Russian President

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଦୁବାଇରେ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଲୋଚନା ଜାରି ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତର ତୃତୀୟ ଦିନରେ ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟରେ ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନା ଉପରେ ବୈଠକ କରିଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟର ଶିଳ୍ପ ପରିବେଶ, ନିବେଶ ସୁଯୋଗ ଓ ବିଭିନ୍ନ କ୍ଷେତ୍ରର ସମ୍ଭାବନା ପ୍ରଦର୍ଶିତ ହୋଇଛି। ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହିତ ରାଜ୍ୟର ବିକାଶରେ ସେମାନଙ୍କର ଅବଦାନ ଏବଂ ଓଡ଼ିଶା ସହ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ୟୁଏଇରୁ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ସହ ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଭିତ୍ତିଭୂମି ବିକାଶକୁ ନୂତନ ଗତି ଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଏହି ଆଲୋଚନା ଓ ନିବେଶକଙ୍କ ବଢ଼ୁଥିବା ଆଗ୍ରହ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ି ତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। 2036 ସମୃଦ୍ଧ ଓଡ଼ିଶା ଓ 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଦେଶର ଏକ ଶକ୍ତିଶାଳୀ ଅର୍ଥନୈତିକ ଓ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଏହି ନିବେଶ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ନିବେଶକମାନଙ୍କର ସହିତ ଆଜି ଦୁବାଇରେ ବିଭିନ୍ନ ମିଟିଂରେ ଯେଉଁ ନିବେଶକମାନେ ଦୁବାଇର ଏବଂ ଯେଉଁମାନେ ମଧ୍ୟ ଭାରତୀୟ କମ୍ପାନୀମାନେ ଦୁବାଇରେ ଯେଉଁମାନେ ଏଠି ନିବେଶ କରିକିରି ଏଠି ବ୍ୟବସାୟକୁ ଆଗକୁ ନେଉଛନ୍ତି ସେମାନଙ୍କର ସହିତ ମଧ୍ୟ ଆଲୋଚନା ଜାରି ରହିଛି। ବିଶେଷ କରିକି ନିବେଶକମାନେ କିଭଳି ଭାବରେ ଆମ ଓଡ଼ିଶାରେ ଥିବା ସମ୍ପଦ, ଭିତ୍ତିଭୂମି ଯାହାକି ବ୍ୟବସାୟ ପାଇଁ ଏବଂ ଓଡ଼ିଶା ପାଇଁ ବେଶ ଅନୁକୂଳ ପରିବେଶ ତିଆରି ହୋଇପାରିବ ସେସବୁ ବିଷୟରେ ରୋଡ୍ ଶୋ ମାଧ୍ୟମରେ ଆଲୋଚନା ଜାରି ରହିଛି। ମୁଁ ଭାବୁଛି ନିଶ୍ଚିତ ଭାବରେ ଦୁବାଇରୁ ନିବେଶ ଆମ ଓଡ଼ିଶା

0: ଓଡ଼ିଶାରେ ସଫଳତାର ସହିତ ପ୍ରବେଶ କରିବ।
1: ମୁଖ୍ୟମନ୍ତ୍ରୀ ଦୁବାଇର ଜେବେଲ ଅଲି ସ୍ଥିତ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମର ଉତ୍ପାଦନ କାରଖାନା ପରିଦର୍ଶନ କରି ଅତ୍ୟାଧୁନିକ ଆଲୁମିନିୟମ ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ନାଲ୍କୋ ଇଜିଏ ଟେକ୍ନୋଲୋଜି ଲାଇସେନ୍ସ ଭାଗିଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଆଲୁମିନିୟମ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, କମ୍ ଅଙ୍ଗାରକାମ୍ଳ ନିର୍ଗମନ ସହ ଉତ୍ପାଦନ ଉତ୍କୃଷ୍ଟ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତିକୁ ସହାୟତା କରିବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ଲୋକାଲ୍ ଟୁ ଗ୍ଲୋବାଲ୍ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଏହି ଗ୍ୟାଲେରୀ ଏକ ନୂତନ ମଞ୍ଚ ପ୍ରଦାନ କରିବ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଧୀନରେ ଥିବା 3 ବିଧାନସଭା କ୍ଷେତ୍ରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ଆଜି ଶେଷ ହେଉଛି। ଆସନ୍ତା 23 ତାରିଖରୁ ଭୁବନେଶ୍ୱର ରାଜ୍ୟ ସମ୍ମିଳନୀ କକ୍ଷରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ପରେ ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷର ଦ୍ୱିତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ଆଜି ବ୍ରହ୍ମପୁର ରେଳଷ୍ଟେସନଠାରୁ ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ବ୍ରହ୍ମପୁରରୁ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ର ଶୁଭାରମ୍ଭ କାର୍ଯ୍ୟରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଯାତ୍ରାରେ 5 ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ର 775 ଜଣ ବରିଷ୍ଠ ନାଗରିକ ସାମିଲ ଅଛନ୍ତି। ସେମାନଙ୍କ ସହ 25 ଜଣ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ବୌଦ୍ଧ ଜିଲ୍ଲାର 55 ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରଣାସୀ ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି। 60-75 ବର୍ଷ ବୟସ ମଧ୍ୟରେ ଥିବା ଏହି ତୀର୍ଥଯାତ୍ରୀମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ତୀର୍ଥଯାତ୍ରା ଆରମ୍ଭ କରିବେ। ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବସ୍ ଯୋଗେ ବରିଷ୍ଠ ନାଗରିକଙ୍କ ବ୍ରହ୍ମପୁର ଯାତ୍ରାର ଶୁଭାରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଳ କୁହାଯାଇଥାଏ। ଗତକାଲି ଅଠରନଳାସ୍ଥିତ ମା' ଆଲାମଚଣ୍ଡୀଙ୍କ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଳ ବିଜେ ହୋଇଥିଲା। ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ 5 ତାଳ ଶ୍ରୀମନ୍ଦିର ପରିସରରେ ପହଞ୍ଚିବା ପରେ ରୋଷ ବେହରଣଠାରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ମା' ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇ ଠାକୁରାଣୀଙ୍କୁ ଏହା ଅର୍ପଣ କରିଥିଲେ। ପରେ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଏହା ଅର୍ପଣ କରିଥିଲେ। ଆଜି ଅବକାଶ ନୀତି ବଢ଼ିବା ପରେ 3 ବାଡ଼ରେ ବେଶ ହୋଇଥିଲା। ତଢ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ ଚକ୍ର ହଳ ମୁଷଳ ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା 16 ଉପଚାରରେ ମଣହି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିବେ। ନୟାଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ଲୋକାର୍ପିତ ହୋଇଛି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ନୂତନ କାର୍ଯ୍ୟାଳୟ ଗୃହକୁ ଉଦ୍ଘାଟନ କରିଛନ୍ତି। ଉତ୍ସବରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଜିଲ୍ଲା ନିବନ୍ଧକ ପ୍ରମୁଖ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତିର ଶ୍ରୀ ପୁନିଆ ଅନୁଧ୍ୟାନ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ସରକାରୀ ନୋଡାଲ ହାଇସ୍କୁଲରେ ଓଡ଼ିଆ ଅସ୍ମିତା ଓ ବହିକୁ ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସ୍ଥାନୀୟ ଅଞ୍ଚଳର

ଶିକ୍ଷାବିତ୍ ଗବେଷକ ପ୍ରମୁଖ ଯୋଗଦେଇ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପରମ୍ପରା ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ନିଷେଧ ଆଇନ 2006ର କାର୍ଯ୍ୟକାରିତା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଶିକ୍ଷଣରେ ଜିଲ୍ଲାର ବିଭିନ୍ନ ବିଭାଗର 240 ଜଣ ଅଧିକାରୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତର ଶକ୍ତି ଭଣ୍ଡାର 2047 ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ସର୍ବାଧିକ 168 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଶକ୍ତି ମିଶ୍ର।

ଏତେ ଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତି ଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଅସମ

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତି ଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ସୁରକ୍ଷା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶୁଣିଲେ ସୂଚନା ସମ୍ବାଦର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ, ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, ରାଜସ୍ୱ ପରିଷଦଙ୍କ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ମାମଲାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ରାଜସ୍ୱ ମନ୍ତ୍ରୀ, ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମନ୍ତ୍ରଣ କରିଛନ୍ତି। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାୟ 400 ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଏଲ୍ଏନ୍ଜି ଷ୍ଟୋରେଜ୍, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତା, ଡାଟା ସେଣ୍ଟର, ବିରଳ ମୃତ୍ତିକା, ଜାହାଜ ମରାମତି, ସାର ଓ ରସାୟନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ।
1: ନିବେଶ ମାନଚିତ୍ରକୁ ଆହୁରି ସୁଦୃଢ଼ କରିବ। ୟୁଏଇର କ୍ୟାବିନେଟ୍ ମିନିଷ୍ଟର, ଇକୋନୋମିକ ଟୁରିଜିମ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ ରିସାଇକ୍ଲିଂ ୟୁନିଟ୍ ପାଇଁ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ମଧ୍ୟ ସେ ମିଟିଂରେ ମଧ୍ୟ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏବଂ ଦ୍ୱିତୀୟ ଦିନରେ ମଧ୍ୟ 13 ପ୍ରକଳ୍ପ ପାଇଁ 8,417 କୋଟି ଟଙ୍କା ର ଇନ୍ଭେଷ୍ଟମେଣ୍ଟ ପାଇଁ IIFMO ଆସିଛି, ଯାହାଦ୍ୱାରା 14,300 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।
0: ଦୁବାଇ ରୋଡ୍ ଶୋରେ ଓଡ଼ିଶା ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଭୁବନେଶ୍ୱରଠାରେ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ଯୋଜନାର ସମ୍ପର୍କିତ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସବୁଜ ଓ ନବୀକରଣୀୟ ଶକ୍ତିର ବିକାଶ ସହ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
2: କେନ୍ଦ୍ର ସରକାରଙ୍କ ଯେଉଁ ଭିଜନ ଅଛି ଟୁ ଜେନେରେଟ୍ ମୋର୍ ଆଣ୍ଡ ମୋର୍ ପାୱାର, ତାକୁ ନେଇକରି ସ୍ମଲ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରିବା ପାଇଁ ରାଜ୍ୟ ସରକାର ଆଜି ପ୍ରଥମ ମିଟିଂ କରିଛି। ଫ୍ଲୋଟିଂ ସୋଲାର ରେଙ୍ଗାଲି ରିଜର୍ଭୟର ଉପରେ 2 ଆପଣଙ୍କ ପାୱାର ଚ୍ୟାନେଲ୍ସରେ ବି ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟ, ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ କରିବା ପାଇଁ ଲେଟର୍ରେ ଆଜି ଏକ୍ସଚେଞ୍ଜ ହୋଇଛି। ଆଗାମୀ ଦିନରେ ଗ୍ରୀନ୍ ଏନର୍ଜିକୁ ହାନିସ୍ କରି ଲୋକଙ୍କୁ ପହଞ୍ଚାଇବା ପାଇଁ ଯେଉଁଟା ହେଲି।
0: ରାଜ୍ୟରେ ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ 14 ପୁଲିସ ନାଗରିକ ସେବାକୁ ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବାକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେଡ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ଆବଶ୍ୟକ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି। ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ରହି ଆବଶ୍ୟକ ପୁଲିସ ସେବା ପାଇଁ ଆବେଦନ କରିପାରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ SSCRB ନିର୍ଦ୍ଦେଶକ ଅବିନାଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଓ ପୁଲିସ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତ୍ତର ଶିକ୍ଷକମାନଙ୍କ ପାଇଁ 5-ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଗତ 7 ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ 120 PGT ଶିକ୍ଷକ ଅଂଶଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି 2020, ICT, ଓଡ଼ିଆ ଶିକ୍ଷା ନିୟମ, ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ, ପୋସ୍ ଆଇନ, ଛାତ୍ରବୃତ୍ତି, ପ୍ରଶାସନିକ ଦାୟିତ୍ୱ, ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା। ପରବର୍ତ୍ତୀ ତାଲିମ କାର୍ଯ୍ୟକ୍ରମ ଆସନ୍ତା 21-25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ବିଭାଗୀୟ

ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ସୁଗମ ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଆଜି ରାଜସ୍ୱ ପର୍ଷଦ ଓଡ଼ିଶାର ନୂତନ ୱେବ୍ସାଇଟ୍ ଓ ତ୍ରୈମାସିକ ପତ୍ରିକାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ

0: ନୂତନ ପ୍ରକାଶିତ ପତ୍ରିକାକୁ ଅଧ୍ୟୟନ କରି ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପତ୍ରିକାରେ ରାଜସ୍ୱ ଆଇନ, ଜମିଜମା ବିବାଦ, ରେକର୍ଡ ସଂଶୋଧନ, ଜମିର କିସମ, ପଟ୍ଟା, ଦଖଲ ମ୍ୟୁଟେସନ, ଲିଜ୍, ସରକାରୀ ଜମି ଏବଂ ଅନ୍ୟାନ୍ୟ ଜଟିଳ ରାଜସ୍ୱ ପ୍ରସଙ୍ଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇବ। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲୁଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଅଧ୍ୟକ୍ଷତା କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଏବଂ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂ ମାଡ଼କାମୀ ଅଧ୍ୟକ୍ଷତା କରି ବିଭିନ୍ନ ଯୋଜନାର ସାମ୍ପ୍ରତିକ ସ୍ଥିତି, କାର୍ଯ୍ୟକାରିତା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ଉପଭୋକ୍ତାଙ୍କ ସମସ୍ୟା, ବିଦ୍ୟୁତ୍ ଭିଭିଭୂମିର ଉନ୍ନତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜାତୀୟ ରାଜପଥ ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ଏବଂ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଯାଜପୁର ଜିଲ୍ଲାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ସିଆର୍ସିସିମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ସହ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଜିଲ୍ଲାର ସମସ୍ତ 152 କ୍ଲଷ୍ଟରରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଆଜି ଅବକାଶ ନୀତି ବଢ଼ିବା ପରେ 3 ତାଡ଼ରେ ବେଶ ହୋଇଥିଲା। ତଡ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ, ଚକ୍ର, ହଳ, ମୁଷଳ, ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା 16 ଉପଚାରରେ ମୋହଣି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିଛନ୍ତି। ସନ୍ଧ୍ୟା ଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଦେବନୀତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ନିଜର ସପ୍ତପିତୃକାଙ୍କୁ ସ୍ମରଣ କରିଛନ୍ତି। ପାରମ୍ପରିକ ନୀତି ଅନୁସାରେ ମନ୍ଦିରରେ 7 ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ସପ୍ତପୁରୀ ଭୋଗ ମହାପ୍ରଭୁ ଏବଂ ସପ୍ତପିତୃକାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ନୟାଗଡ଼ସ୍ଥିତ କଣ୍ଟିଲ ଶ୍ରୀ ନୀଳମାଧବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପୁରପଲ୍ଲୀରେ ପାରମ୍ପରିକ ପର୍ବ ପୁରା ଉଆଁସ ଏବଂ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ସପ୍ତପୁରୀ ଅମାବାସ୍ୟା ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ଏହି ପର୍ବ ପାଳନ କରାଯାଇଥାଏ। ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟା ଅବସରରେ ଲୋକପର୍ବ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବିରଳ କଳାକୃତି ଟେରାକୋଟାରେ ପ୍ରସ୍ତୁତ ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଶିଶୁମାନେ ସହରର ବିଭିନ୍ନ ସ୍ଥାନରେ ଖେଳିବାର ପରମ୍ପରା ରହିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ। ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ
2: ଆଜିର ପ୍ରସଙ୍ଗ ଦିଗ୍ବିଜୟ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1893 ସେପ୍ଟେମ୍ବର 11 ତାରିଖରେ ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀକୁ ସ୍ୱାମୀ ବିବେକାନନ୍ଦ ସମ୍ବୋଧନ କରିଥିଲେ। ଆଜି ଏହା

ପୂର୍ତ୍ତି ପାଳନ କରାଯାଉଛି। ଏହି ଐତିହାସିକ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିବସକୁ ଦିଗ୍ବିଜୟ ଦିବସ ଭାବେ ପାଳନ କରାଯାଉଛି। ସଦ୍ଭାବ ଏବଂ ସାର୍ବଭୌମତ୍ୱକୁ ଏହି ସମ୍ଭାଷଣ ଗୁରୁତ୍ୱ ପ୍ରଦାନ କରିଥିଲା। ଭାରତର ଇତିହାସରେ ଏହା ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ରହିଥିଲା। ବିଶ୍ୱସ୍ତରରେ ସ୍ୱାମୀଜୀ ଭାରତୀୟ ସଂସ୍କୃତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଚିକାଗୋ ସଭାରେ ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ଦେଶଗୁଡ଼ିକୁ ହିନ୍ଦୁ ଧର୍ମ ସହିତ ପରିଚିତ କରାଇଥିଲେ। ଧାର୍ମିକ ସହନଶୀଳତା ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବେଦାନ୍ତ ଓ ଯୋଗର ଦର୍ଶନକୁ ବିଶ୍ୱସ୍ତରରେ ବ୍ୟାପକ କରିବା, ଭାରତର ଜାତୀୟ ଚେତନା ଉପରେ ଆଲୋକପାତ କରିବା ତଥା ସମାଜସେବା ଓ ଆଧ୍ୟାତ୍ମିକ କାର୍ଯ୍ୟ, ଏପରି ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ତାଙ୍କ ସମ୍ବୋଧନରେ ସେ ଆମେରିକାର ଭଉଣୀ ଓ ଭାଇମାନେ ଉଚ୍ଚାରଣ କରିବା ଏକ ବିଶେଷ ମୁହୂର୍ତ୍ତ ରହିଥିଲା। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ହିନ୍ଦୁ ଧର୍ମର ମୂଳ ଆଧାର ବୋଲି ତାଙ୍କର ଏହି ସମ୍ଭାଷଣ ପ୍ରତିପାଦନ କରିଥିଲା। ପାଶ୍ଚାତ୍ୟ ଦୁନିଆରେ ବେଦ, ଉପନିଷଦ ଏବଂ ଯୋଗ ପରି ହିନ୍ଦୁ ଦର୍ଶନ ଓ ଅଭ୍ୟାସକୁ ଲୋକପ୍ରିୟ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାତୀୟତାବାଦ ଏବଂ ସାମାଜିକ ସଂସ୍କାର ସହିତ ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଚାରକୁ ଏକୀକୃତ କରିପାରିଥିଲେ। ବେଦାନ୍ତର ଏକ ଆଧୁନିକ ଏବଂ ସାର୍ବଜନୀନ ବ୍ୟାଖ୍ୟା ପ୍ରଦାନ କରିଥିଲେ, ଯାହାକି ପ୍ରତ୍ୟେକ ଆତ୍ମାର ଦିବ୍ୟ ପ୍ରକୃତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। ସ୍ୱାମୀଜୀଙ୍କ ଶିକ୍ଷା ଏବଂ ଆଦର୍ଶ ଯୁବବର୍ଗଙ୍କ ସହିତ ପ୍ରତିଧ୍ୱନିତ ହୋଇଥାଏ। ସେଥିପାଇଁ ତାଙ୍କର ଜନ୍ମଦିନ January 12 ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ନିଜ ଅଭିଭାଷଣରେ ସେ କହିଥିଲେ, ଆମେରିକାର ଭଉଣୀ ଓ ଭାଇମାନେ ଯେଉଁ ଉଷ୍ମତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସ୍ୱାଗତ କରିଛନ୍ତି, ତାହା ହୃଦୟକୁ ଆନନ୍ଦରେ ଭରିଦେଇଛି। ଭାରତର ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ହିନ୍ଦୁ ଧର୍ମର ସଦସ୍ୟ ହୋଇଥିବାରୁ ଗର୍ବ ଅନୁଭବ କରୁଛି, ଯାହା ବିଶ୍ୱକୁ ସହିଷ୍ଣୁତା ଏବଂ ସାର୍ବଜନୀନ ସ୍ୱୀକୃତି ଶିକ୍ଷା ପ୍ରଦାନ କରିଛି। ହିନ୍ଦୁ ଧର୍ମ କେବଳ ସାର୍ବଜନୀନ ସହନଶୀଳତାରେ ବିଶ୍ୱାସ କରେ ନାହିଁ, ବରଂ ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରିଥାଏ। ମୁଁ ଏଭଳି ଏକ ରାଷ୍ଟ୍ରର ସଦସ୍ୟ ହୋଇଥିବାରୁ ଗର୍ବିତ, ଯାହାକି ପୃଥିବୀର ସମସ୍ତ ଧର୍ମ ଏବଂ ସମସ୍ତ ରାଷ୍ଟ୍ରର ନିର୍ଯାତିତ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି। ସେ କହିଥିଲେ, ଧାର୍ମିକ ଏକତାର ସାଧାରଣ ପୃଷ୍ଠଭୂମି ବିଷୟରେ ବହୁତ କିଛି ଉପସ୍ଥାପନ କରାଯାଇଛି। ଉଦାହରଣ ସ୍ୱରୂପ ସେ କହିଥିଲେ, ବୀଜକୁ ମାଟିରେ ପୋତାଯାଏ ଏବଂ ମାଟି, ବାୟୁ, ଜଳ ତାର ଚାରିପାଖରେ ରହିଥାଏ। ବୀଜ, ମାଟି, ବାୟୁ କିମ୍ବା ଜଳ କାହାର ନ ହୋଇ ଏକ ଉଦ୍ଭିଦରେ ପରିଣତ ହୁଏ। ନିଜସ୍ୱ ବୁଦ୍ଧିର ନିୟମ ଅନୁସାରେ ଏହା ବିକଶିତ ହୁଏ ଏବଂ ପାରିପାର୍ଶ୍ୱିକ ପରିବେଶରୁ ଗ୍ରହଣ କରୁଥିବା ବାୟୁ, ଜଳ, ମାଟି ଆଦି ଦ୍ୱାରା ବୃଦ୍ଧି ପାଇଥାଏ। ଧର୍ମ ମଧ୍ୟ ସେହିଭଳି ଏକ ପରିସ୍ଥିତି। ପ୍ରତ୍ୟେକ ନିଜ ଧର୍ମକୁ ସମ୍ମାନ ଜଣାଇବା ସହ ଅନ୍ୟର ପରିସ୍ଥିତିକୁ ସମ୍ମାନ ଦେବାକୁ ପଡ଼ିବ। ନିଜର ବ୍ୟକ୍ତିତ୍ୱକୁ ରକ୍ଷା କରିବା ସହ ନିଜସ୍ୱ ବୃଦ୍ଧିର ନିୟମ ଅନୁସାରେ ଆଗକୁ ବଢ଼ିବାକୁ ପଡ଼ିବ। ଯୁଦ୍ଧ ନୁହେଁ ସହାୟତା, ବିନାଶ ନୁହେଁ ଆତ୍ମଗ୍ରହଣ ଏବଂ ମତଭେଦ ନୁହେଁ ସଦ୍ଭାବ ଓ ଶାନ୍ତି ଧର୍ମର ପ୍ରତୀକ ହୋଇଥାଏ। ଏସବୁକୁ ଆପଣାଇ ପାରିଲେ ହିଁ ମାନବ ସମାଜ ଉଦ୍ବୁଦ୍ଧ ହୋଇପାରିବ। ସ୍ୱାମୀ ବିବେକାନନ୍ଦ ଦେଶର ଯୁବଶକ୍ତିକୁ ଆହ୍ୱାନ ଦେବା ପାଇଁ କହୁଥିଲେ, ଦେଶ ତଥା ସମାଜର ଉନ୍ନତି ଏବଂ ପ୍ରଗତି ପାଇଁ ସ୍ୱାର୍ଥ ତ୍ୟାଗ କରି ଆଗେଇ ଆସିବା ଉଚିତ। ନିଜର ସୁଖ ସୁବିଧା ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶରେ ସହଭାଗୀ ହେବାର ଆବଶ୍ୟକତା ରହିଛି। ଉତ୍ତମ ବିଶ୍ୱ ଗଠନରେ ଯୁବବର୍ଗଙ୍କ ଆନ୍ତରିକତାର ଆବଶ୍ୟକତା ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ମତରେ ପ୍ରତ୍ୟେକ ମଣିଷଙ୍କ ଭିତରେ ସବୁ ପ୍ରକାର ଗୁଣ ଭରି ରହିଛି, ତାକୁ ତର୍ଜମା କରି ଆଗକୁ ଆଗେଇବାକୁ ପଡ଼ିବ। ପ୍ରତ୍ୟେକ ନିଜ କ୍ଷେତ୍ରରେ ଥାଇ ସମାଜ ପ୍ରତି ଦାୟିତ୍ୱ ସମ୍ପାଦନ କରିବା ଉଚିତ। ସ୍ୱାମୀଜୀ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇ 5 ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡ଼ିକ ହେଲା ଆତ୍ମବିଶ୍ୱାସ, ଆତ୍ମତ୍ୟାଗ, ଆତ୍ମସଂଯମ, ଆତ୍ମନିର୍ଭରତା ଓ ଆତ୍ମଜ୍ଞାନ। ଏଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଲେ ହିଁ ଯୁବବର୍ଗ ଉନ୍ନତି କରିବା ସହିତ ଦେଶ ଓ ବିଶ୍ୱର ମଧ୍ୟ ବିକାଶ ହୋଇପାରିବ।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସବିତା ମଣି ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
2: ଆର ସିରେ ମେଲେ ଲେନେ ତାନା ମୁଚୁଲେ କାମ ଲାନ୍ଦା।

ଭଗବାନଙ୍କର ସୃଷ୍ଟି କେଡ଼େ ବିଚିତ୍ରମୟ, ସ୍ୱୟଂ ଅଦୃଶ୍ୟରେ ଥାଇ ମଧ୍ୟ ସମସ୍ତ ଦୁଃଖ ସୁଖ ଜାଣିପାରୁଛନ୍ତି, ଆମେ ମଧ୍ୟ ଅନୁଭବ କରିପାରୁଛୁ।

0: ସବିତା ମଳି ସିଂ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁନ୍ଦର ସିଂ, କାନ୍ଦୁ ସିଂ, ଶ୍ୟାମ ସିଂ, ଗୌରହରି ସିଂ, ଶଙ୍କର ସିଂ, ସମନାଥ ସିଂ, ସୁବର୍ଣ୍ଣ ସିଂ, ସମ୍ଭାରି ସିଂ ଏବଂ ଶିବନାଥ ସିଂ।
1: ଆମ ଦହୟ କରେନି ବାବା ଗ ମୁଚୁରୁ ମୁଚୁରୁ ଲାନ୍ଦା ହାତାନି, ଆମ ଦହୟ କରେନି।

ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା ଦୁଇଗୁଣ ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ

ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଆରମ୍ଭ ହେବ। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହିଆ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍କ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓରୋ ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସାଲ ବିନ୍ ଫରା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧନମ୍ ଘେବ୍ରିୟସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ବିଶ୍ୱ କଲ୍ୟାଣ ଦିଗରେ ଏହି ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ। ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନେ ଏକ ମିଳିତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ନୈଶ ଭୋଜିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ବ୍ରିକ୍ସ ବିଜିନେସ୍ ଫୋରମ୍ ନେତୃମଣ୍ଡଳୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜନସଂଖ୍ୟାର 50%, ଜିଡିପିର 40% ଏବଂ ବିଶ୍ୱ ବାଣିଜ୍ୟର 25%ରୁ ଉର୍ଦ୍ଧ୍ୱ ପ୍ରତିନିଧିତ୍ୱ କରୁଛନ୍ତି। ସେ କହିଛନ୍ତି ଏହିସବୁ ବର୍ଷଗୁଡ଼ିକରେ ବିଶ୍ୱର ଜିଡିପି 2.5 ଗୁଣ ବୃଦ୍ଧି ପାଇଥିବାବେଳେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଳିତ ଜିଡିପି ପରିମାଣ ପ୍ରାୟ 4.5 ଗୁଣ ବୃଦ୍ଧି ପାଇଛି। ସେ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଆର୍ଥିକ କ୍ଷମତା ବିଶ୍ୱ ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପାଖାପାଖି 2 ଗୁଣ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଆସ୍ଥା ବଜାୟ ରଖିଛି।

0: ଦେଶର କୂଟନୈତିକ ସ୍ତରରେ ଆଲୋଚନା ଦ୍ୱାରା ସମାଧାନ ସମ୍ଭବପର ହୋଇପାରିବ ବୋଲି ଦୋହରାଇଛନ୍ତି। ଭାରତ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପ୍ରଦାନ ଲାଗି ସର୍ବଦା ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଉଭୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଶ୍ରୀ ପୁତିନ ରୁଷର ଆନ୍ତର୍ଜାତୀୟ ଶିଳ୍ପ ପ୍ରଦର୍ଶନୀ ଇନୋପ୍ରୋମ୍ ଇଣ୍ଡିଆ ସ୍ୱାଗତ କରିଛନ୍ତି। ଭାରତରେ ଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ଚଳିତ ମାସ 9 ତାରିଖରୁ ଆରମ୍ଭ ହୋଇଥିଲା। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଶିଳ୍ପ ସମ୍ପର୍କକୁ ବୃଦ୍ଧି କରିବା ଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି। ଉଭୟ ନେତା ଇନୋପ୍ରୋମ୍ ଇଣ୍ଡିଆ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିଥିଲେ। ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। ରାଷ୍ଟ୍ରପତି ପୁତିନ 24ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ରୁଷ ଯିବାକୁ ନିମନ୍ତ୍ରଣ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ପେଜେକ୍ସିଆନ୍ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଜନସାଧାରଣଙ୍କୁ ପରିବେଶ ଅନୁକୂଳ ମାଟିରେ ତିଆରି ଗଣେଶ ମୂର୍ତ୍ତି ପୂଜା କରି ଗଣେଶ ଚତୁର୍ଥୀ ପାଳନ କରିବା ଲାଗି ନିବେଦନ କରିଛନ୍ତି। ଶ୍ରୀକାକୁଲମ୍ଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀମାନଙ୍କୁ ମାଟିରେ ତିଆରି ଗଣେଶ ମୂର୍ତ୍ତି ବଣ୍ଟନ କରିଥିଲେ। ସେ କହିଛନ୍ତି, ମାଟି ମୂର୍ତ୍ତି ବ୍ୟବହାର ଦ୍ୱାରା ଏହା ପରିବେଶକୁ ସୁରକ୍ଷିତ ରଖିବା ସହ ପ୍ରକୃତ ଧାର୍ମିକ ମନୋଭାବ ସହ ପାଳନ ଅନୁଭବ ହୋଇଥାଏ। ଗଣେଶ ଚତୁର୍ଥୀ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀ ମୁଖ୍ୟ କାର୍ଯ୍ୟାଳୟରେ ଗଣେଶ ମୂର୍ତ୍ତି ବଣ୍ଟନ କରିବା ଲାଗି ସେ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କୁମ୍ଭାର ବର୍ଗର ଲୋକମାନେ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏବଂ ସ୍ଥାନୀୟ କାରିଗରମାନଙ୍କୁ ଆର୍ଥିକ ସହାୟତା ଏବଂ ଜୀବିକା ଉପାର୍ଜନର ସୁଯୋଗ ଦେବା ଲାଗି ଏହା ଏକ ଉଚିତ ପଦକ୍ଷେପ ହୋଇପାରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଶକ୍ତି ସୁରକ୍ଷା, ଶିଳ୍ପଭିତ୍ତିକ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା ଦିଗରେ ଖଣିଜ ପଦାର୍ଥଗୁଡ଼ିକର ଗୁରୁତ୍ୱ ରହିଛି। ନୂଆଦିଲ୍ଲୀଠାରେ ଉନ୍ନତ ପଦାର୍ଥ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଧାତୁ ପର୍ଯ୍ୟବେସିତ ତୃତୀୟ ବିଶ୍ୱ ସମ୍ମିଳନୀରେ ଯୋଗଦେଇ ଡକ୍ଟର ସିଂହ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଧାତୁ ଏବଂ ଖଣିଜ ପଦାର୍ଥଗୁଡ଼ିକର ପ୍ରମୁଖ ଭୂମିକା ରହିବ। ଶକ୍ତି ସୁରକ୍ଷା, ଶିଳ୍ପ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏଗୁଡ଼ିକର ଚାହିଦା ରହିବ। ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଭାରତୀୟ ପୁରୁଷ ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଚାଲିଥିବା ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ମାଲେସିଆକୁ 3-1 ଗୋଲ୍ରେ ପରାସ୍ତ କରିଛି। ଭାରତର ଅଧିନାୟକ ଅନମୋଲ ଏକ୍କା 2 ଗୋଲ୍ ଦେଇଥିବାବେଳେ ସୁଖବିନ୍ଦର ଗୋଟିଏ ଗୋଲ୍ ଦେଇଛନ୍ତି। ପାଞ୍ଚଥର ବିଜେତା ଭାରତୀୟ ଦଳ ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ ଚୀନ୍କୁ 15 ଗୋଲ୍ରେ ପରାସ୍ତ କରିଥିଲା। ଆସନ୍ତା ରବିବାର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ଭେଟିବ। ଦକ୍ଷିଣ କୋରିଆ ପାକିସ୍ତାନକୁ 4-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ଭାରତୀୟ ଜୁନିୟର ମହିଳା ଦଳ ସେମିଫାଇନାଲ୍ରେ ଦକ୍ଷିଣ କୋରିଆକୁ ଭେଟିବ। ମହିଳା ଏସୀୟ କପ୍ ଟି20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8 ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା 2 ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ।

0: ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି। ଆସନ୍ତା 15 ତାରିଖ ସକାଳ ଭାଦ୍ରବ ମାସ ପଞ୍ଚମୀ ତିଥିରେ 9:05 ସକାଳ 10 ଘଣ୍ଟା ମଧ୍ୟରେ ଅମୃତ ବେଳା ରହିଛି। ସେହି ସମୟରେ ମିଳିତ ରୂପେ ଏକତ୍ର ପରିବାର ନବାନ୍ନ ଭକ୍ଷଣ କରିବା ସମୟ ଧାର୍ଯ୍ୟ ହୋଇଛି। ସେହିପରି ତାର ପୂର୍ବ ଦିନ ଗଡ଼ରକ୍ଷକ ଦେବୀ ମା ରକ୍ତାମ୍ବରୀ ଏବଂ ଗଡ଼ଜାତ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନୂଆ ଶସ୍ୟ ଚୂଡ଼ା ଅର୍ପଣ ହେବା ପାଇଁ ଲଗାଣ ଧାର୍ଯ୍ୟ ହୋଇଛି। ଜିଲ୍ଲାର ପୁରପଲ୍ଲୀରେ ହର୍ଷ ଉଲ୍ଲାସ ସହ ପାଳିତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆଖାଇ ପର୍ବ ପାଳନ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ଜଙ୍ଗଲରୁ କୁରେ ପତ୍ର ସଂଗ୍ରହ କରିବାଠାରୁ ବିଲରୁ ଧାନ ସଂଗ୍ରହ କରି ନୂତନ ଶସ୍ୟରୁ ଚୂଡ଼ା ପ୍ରସ୍ତୁତ ପରେ ଇଷ୍ଟଦେବ ଜଗନ୍ନାଥଙ୍କୁ ଅର୍ପଣ କରି ନୂଆ ଖାଇଥାନ୍ତି। ଏହି ପ୍ରସ୍ତୁତି ନେଇ ବୋଡେନ୍ ବ୍ଲକ ନିକଟ ମଫସଲ ଗ୍ରାମ ନାଗପଡ଼ା ବୋଲାଧା ଗ୍ରାମର ବୟସ୍କ ନାଗରିକ ଦଶରୁ ନିଆଲ କହିଛନ୍ତି,
1: ଧାନ ଚାଷ କରି ଆଣିକରି ଆମେ ସବୁ ଭଦ୍ରବ ମାସେ ଆମେ ଗୋଟେ ନୂଆ ଖାଇସୁଁ, କୁରେ ପତର ସଂଗ୍ରହ କରସୁଁ, ତାପରେ ଧାନ ଯେତେବେଳେ ଏସି ଧାନ କେ କାଟି ଆନସୁଁ, ଗ୍ରସ ରୋକି କରି ଝାକର ଆସିକରି ଘର ଘର ଆମର ବେଲ ଦେସନ, ବେଲ ଦେଇକରି ଆମେ ତା ଇଷ୍ଟ ଦେବୀ ଦେବତାକେ ଆମେ ଭଗବାନ ଜଗନ୍ନାଥ କେ ଆମେ ପୂଜାପାଠ କରିକରି ସେଠାନୁ ସମସ୍ତେ ହରିବୋଲ ଡାକ ଦେଇକରି ନୂଆ ଖାଇସୁଁ।
0: ନୂଆପଡ଼ା ନ୍ୟାସନାଲ କଲେଜସ୍ଥିତ ସମ୍ମିଳନୀ କକ୍ଷ ପରିସର ମଧ୍ୟରେ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବଶକ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ। ଖେଳ ବଜେଟ୍ରେ 270% ବୃଦ୍ଧି ହୋଇଥିବା ବେଳେ ମେଜର ଧ୍ୟାନଚାନ୍ଦଙ୍କୁ ମନେ ପକାଇବା ସହ ଯୁବାଶକ୍ତି ସଶକ୍ତ ଏବଂ ନିଶାମୁକ୍ତ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀ ଜାନକୀ ଦଣ୍ଡସେନା କହିଥିଲେ,
2: ମାଇ ଭାରତ ତରଫରୁ ନ୍ୟାସନାଲ ସ୍ପୋର୍ଟସ ଡେରେ ଖେଲୋ ଇଣ୍ଡିଆ ପ୍ରୋଗ୍ରାମ ପାଇଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସେ ଭର୍ଚୁଆଲି ଆମ ସହିତ ଜଡିତ ହେବେ। ଖେଲୋ ଇଣ୍ଡିଆର ଯାହା ବି ପ୍ରୋଗ୍ରାମ ଗୁଡିକ ରହିଛି ସେ ବିଷୟରେ ଆମ ଯୁବାମାନଙ୍କୁ ଅବଗତ କରାଇବେ ଏବଂ ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ବ୍ଲେସିଂସ ଦେବେ। ଖେଲୋ ଭାରତ କଣ କରୁଛି, ତାର ଇନିସିଏଟିଭ କଣ ରହିଛି, ସେ ବିଷୟରେ ଆମକୁ ସୂଚନା ପ୍ରଦାନ କରିବେ।
0: ଜିଲ୍ଲାରେ ପାରମ୍ପରିକ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଭୁକ୍ତ କରି ଆର୍ଥିକ ସହାୟତା ପ୍ରଦାନ ସାଙ୍ଗକୁ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳତା ହେବା ପାଇଁ ଆହ୍ୱାନ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ପିଏମ୍ ବିଶ୍ୱକର୍ମା ଯୋଜନାରେ 1100 ପାରମ୍ପରିକ ବୃତ୍ତିଧାରୀମାନେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଲିଙ୍କ ଦ୍ୱାରା ଆର୍ଥିକ ପ୍ରୋତ୍ସାହନ ପାଇ ନିଜ ବ୍ୟବସାୟକୁ ସୁଦୃଢ଼ କରିଛନ୍ତି। ସେହିପରି ପ୍ରଥମ ଆର୍ଥିକ ସହାୟତା ରାଶି ପରିଶୋଧ ପରେ ସରକାର ସୁଧ ବହନ କରି ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିର୍ଦ୍ଦେଶକ ଏସ୍କେ ସାହୁ ପ୍ରକାଶ କରିଛନ୍ତି। ବିଶ୍ୱକର୍ମା ଯୋଜନାରେ ଉତ୍ପାଦିତ ଦ୍ରବ୍ୟର ବ୍ରାଣ୍ଡ ଏବଂ ବଜାର ବ୍ୟବସ୍ଥା ନେଇ ତାଲିମ ପ୍ରଦାନ କରାଯାଇଥିବା ବେଳେ କିପରି ସେମାନଙ୍କ ଦ୍ରବ୍ୟ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ମାନ୍ୟତା ପାଇବା ସହ ଅନଲାଇନ୍ରେ ବଜାର ସୁବିଧା ହେବ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
3: ନୂଆପଡ଼ା ଜିଲ୍ଲାରେ କେତେ ଜଣ ଆପଣଙ୍କର ହିତାଧିକାରୀ ପିଏମ୍ ବିଶ୍ୱକର୍ମାରେ ଅଛନ୍ତି? ପାଖାପାଖି 1100 ଖଣ୍ଡେ ରେଜିଷ୍ଟ୍ରେସନ ହେଇଛନ୍ତି ଏବଂ ଯେଉଁମାନେ ରେଜିଷ୍ଟ୍ରେସନ ହେଇନାହାନ୍ତି ତାଠାରୁ ଅଧିକା ଲୋକ ଅଛନ୍ତି ଏବଂ ଯେଉଁମାନେ ରେଜିଷ୍ଟ୍ରେସନ ହେଇଛନ୍ତି ପାଖାପାଖି ଯେଉଁମାନେ ଲୋନ୍ ଆପ୍ଲାଏ କରିଛନ୍ତି ସେମାନେ 100,000 ଟଙ୍କା ନେଇ ପର୍ଯ୍ୟନ୍ତ ନେଇକରି ସେମାନେ ଅଲରେଡି ସ୍ୱାବଲମ୍ବୀ ହେଇଛନ୍ତି, ବିଭିନ୍ନ ପ୍ରକାର ଟ୍ରେଡ୍ ଫେୟାର ପାର୍ଟିସିପେଟ କରୁଛନ୍ତି। ସେମାନେ ଅପେକ୍ଷାକୃତ ତାଙ୍କର ଯାହା ଆଗରୁ ଥିଲା 2023 ପୂର୍ବରୁ ସେମାନେ ନିଶ୍ଚିନ୍ତ ଭାବରେ ତାଙ୍କର ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ତାଙ୍କର ଉନ୍ନତି ହେବ ଏବଂ ବିଭିନ୍ନ ପ୍ଲାଟଫର୍ମ ଏବଂ ଭାରତ ସରକାର ରାଜ୍ୟ ସରକାରଙ୍କ ସ୍ତରରେ ହାତ ବଢ଼େଇକରି ଆଗକୁ ବଢ଼ିବେ, ସେମାନଙ୍କର ନିଶ୍ଚିନ୍ତ ଭାବରେ ଉତ୍ତରୋତ୍ତର ଉନ୍ନତି ହେବ।
0: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକୁ ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ରୂପେ 2 କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍ଏସ୍ସିକୁ ଶ୍ରେଷ୍ଠ ଏନ୍ଏସ୍ସି ଭାବରେ ପୁରସ୍କୃତ କରିଛନ୍ତି। ନୂଆପଡ଼ା ଏନ୍ଏସ୍ସି ନିଜସ୍ୱ ଉଦ୍ୟମରେ ରାଜସ୍ୱ ଆଦାୟ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ପୁରୀ ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ କଟକ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମହିଳା ଏସିଆ କପ୍ T20 କ୍ରିକେଟ ମ୍ୟାଚ୍ର ଦ୍ୱିତୀୟ ସେମିଫାଇନାଲର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: Of the second semi-final T20 cricket match to be played between Pakistan and Sri Lanka of the Women's Asia Cup T20 cricket tournament 2026. Before that, listen to a special program, First Ball 20.